ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 5:56। ଆଜି ମଙ୍ଗଳବାର 1948 ଶକାବ୍ଦ ଆଷାଢ଼ 23 ଦିନ 2026 ମସିହା ଜୁଲାଇ ମାସର 14 ତାରିଖ। ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଏବଂ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ମାଙ୍ଗଳିକ

ଆମେ କେବେ ବି ହାରିଯିବା ଉଚିତ ନୁହେଁ, କିମ୍ବା ସମସ୍ୟାକୁ ଆମକୁ ହରାଇବାର ଅନୁମତି ଦେବା ଉଚିତ ନୁହେଁ, କହିଥିଲେ ଡକ୍ଟର APJ ଅବଦୁଲ କଲାମ। ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ 6:00। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଶୁଣିବା ହିନ୍ଦୀରେ ସମ୍ବାଦ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଭକ୍ତି ଗୀତଭରା କାର୍ଯ୍ୟକ୍ରମ ଆରାଧନା ଆଜି ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ବଲାଙ୍ଗୀର ଶ୍ରୋତାବନ୍ଧୁ, ଏଥର ଆଜିର ଭାବନା ଉପସ୍ଥାପନା ଲକ୍ଷ୍ମଣ କୁମାର ପଣ୍ଡା।

ପ୍ରଣାମ ଶ୍ରୋତା ବନ୍ଧୁ, ଗତଥର ଆମେ ପ୍ରଜ୍ଞାପୁରାଣର ପ୍ରଥମ ଭାଗର କେତେ ଅଂଶର ଆଲୋଚନା କରିଥିଲେ। ଆଜି ଆସନ୍ତୁ ଏହାର ପରବର୍ତ୍ତୀ ଭାଗର ଆଲୋଚନା କରିବା। ଭରତ ଶ୍ରୀ ରାମଚନ୍ଦ୍ରଙ୍କ ସହିତ ଭେଟ କରିବା ପାଇଁ ଯିବା ସମୟରେ ଋଷିଶ୍ରେଷ୍ଠ ଭରଦ୍ୱାଜ ନିଜ ଆଶ୍ରମରେ ଅଯୋଧ୍ୟାବାସୀଙ୍କୁ ରାଜକୀୟ ସ୍ୱାଗତ ସତ୍କାର କରିଥିଲେ। ରାଜତନ୍ତ୍ରର ପ୍ରତିନିଧି, ଉଦାରତାର ପ୍ରତୀକ, ଭାତୃପ୍ରେମର ସଜୀବ ସାକାର ମୂର୍ତ୍ତି ଭରତଙ୍କ ପ୍ରତି ଧର୍ମତନ୍ତ୍ରର ପ୍ରତିନିଧି ଭରଦ୍ୱାଜଙ୍କର ଏହା ସମ୍ମାନ ପ୍ରଦର୍ଶନ ଥିଲା। ପିତାମହ ବ୍ରହ୍ମା ସୃଷ୍ଟି ନିର୍ମାଣ କରିବାର ପ୍ରେରଣା ପାଇଲେ, ତାଙ୍କଠାରେ ଆତ୍ମବଳ ସମ୍ପାଦନର ସ୍ଫୁରଣ ଜାଗ୍ରତ ହେଲା। ସୃଷ୍ଟି ରଚନା କରି ସେ ଜୀବମାନଙ୍କ ଉଦ୍ଦେଶ୍ୟରେ ଏକ ସନ୍ଦେଶ ଦେଲେ, ଯଦି କିଛି ଉପାର୍ଜନ କରିବାର ଆଗ୍ରହ ଥାଏ ତେବେ ଆତ୍ମଦେବଙ୍କ ଶରଣାପନ୍ନ ହୁଅ ଓ ତାଙ୍କଠାରୁ କିଛି ପାଇବାର ପ୍ରୟାସ କର। ବ୍ରହ୍ମା କମଳ ଉପରେ ବସି ଚିନ୍ତାରେ ନିମଗ୍ନ ଥିଲେ। ସୃଷ୍ଟି ନିର୍ମାଣ ବିଷୟରେ ସେ ଚିନ୍ତା କରୁଥିଲେ। ଦ୍ୱିଧାଗ୍ରସ୍ତ ଅବସ୍ଥାରେ ତାଙ୍କୁ ଆକାଶବାଣୀ ଶୁଣାଗଲା। ସେ ବାଣୀ କହୁଥିଲା, ତପ କର, ତପ କର। ସେ ଆକାଶବାଣୀଙ୍କୁ ଈଶ୍ୱରଙ୍କର ଆଦେଶ ମନେ କରି ବ୍ରହ୍ମା ତପସ୍ୟାରେ ଲୀନ ହୋଇଗଲେ। ଦୀର୍ଘକାଳ ଧରି ସେ ଘୋର ତପସ୍ୟା କଲେ ଏବଂ ତା ବଳରେ ସେ ସୃଷ୍ଟି ନିର୍ମାଣ କରିବାର କ୍ଷମତା ଲାଭ କଲେ। ପୁରୁଷାର୍ଥ ଓ ସାହସ କରି ବ୍ରହ୍ମା କିଛି ପାଇପାରିଲେ। ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟ ପ୍ରତ୍ୟେକ ପ୍ରାଣୀଙ୍କ ପାଇଁ ମଧ୍ୟ ଏହି ମାର୍ଗ ଉଦ୍ଦିଷ୍ଟ। ଉଦ୍ୟୋଗୀ ମନୁଷ୍ୟ ଉନ୍ନତି କରନ୍ତି ଓ ସୁଖରେ ରହନ୍ତି। ଅକର୍ମଣ୍ୟ ବ୍ୟକ୍ତି ଭାଗ୍ୟ ଉପରେ ସବୁ ଦୋଷ ଦେଇ କାନ୍ଦି କାନ୍ଦି ଜୀବନ କଟାନ୍ତି। ପ୍ରଗତିଶୀଳ ବ୍ୟକ୍ତିଙ୍କ ପାଇଁ ଆଜି ମଧ୍ୟ ଈଶ୍ୱରଙ୍କର ଆକାଶବାଣୀରେ ଗୋଟିଏ ସନ୍ଦେଶ ଅଛି, ତପ କର, ତପ କର। ବିଶ୍ୱାମିତ୍ର ଜଣେ ରାଜା ଥିଲେ। ସେଥିରେ ସେନା ସହିତ ବଶିଷ୍ଠ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ। ଆଶ୍ରମରେ ଥିବା କାମଧେନୁ ସାହାଯ୍ୟରେ ମହର୍ଷି ସେମାନଙ୍କ ଯଥୋଚିତ ସତ୍କାର କଲେ। ସେ ଗାଈର ପ୍ରଭାବ ଦେଖି ବିଶ୍ୱାମିତ୍ର ତାହାକୁ ସଙ୍ଗରେ ନେଇଯିବା ପାଇଁ ଇଚ୍ଛା ପ୍ରକାଶ କଲେ। ସ୍ୱଇଚ୍ଛାରେ ଦେବା ପାଇଁ ବଶିଷ୍ଠ ରାଜି ନହେବାରୁ ବିଶ୍ୱାମିତ୍ର ବଳପୂର୍ବକ ନେଇଯିବା ପାଇଁ ପ୍ରସ୍ତୁତ ହେଲେ। ମହର୍ଷିଙ୍କ ଠାରୁ ଅନୁମତି ପାଇ କାମଧେନୁ ନିଜ ଶରୀରରୁ ଲକ୍ଷ ଲକ୍ଷ ସୈନ୍ୟ ଉତ୍ପତ୍ତି କରି ବିଶ୍ୱାମିତ୍ରଙ୍କ ସେନାକୁ ପରାଜିତ କଲେ। ବ୍ରହ୍ମତେଜର ଏହି ଶକ୍ତି ଦେଖି ସେ କ୍ଷତ୍ରିୟ ଧର୍ମ ତ୍ୟାଗ କରି ବ୍ରାହ୍ମଣତ୍ୱ ଲାଭ କରିବା ପାଇଁ ସ୍ଥିର କଲେ। ତାଙ୍କର ଜୀବନଧାରା ବଦଳିଗଲା। ଧିକ୍ ବଳମ୍ କ୍ଷତ୍ରିୟ ବଳମ୍ ବ୍ରହ୍ମତେଜ ବଳମ୍ ବଳମ୍, ଏହା କହି ସେ ଘୋର ତପସ୍ୟା କଲେ। ବାରମ୍ବାର ତପସ୍ୟାରେ ବିଘ୍ନ ଘଟିଲେ ସୁଦ୍ଧା ସେ ନିରାଶ ହେଲେ ନାହିଁ। ତପସ୍ୟା ବଳରେ ସେ ନୂତନ ସୃଷ୍ଟି ରଚନା କରିବାରେ ସମର୍ଥ ହେଲେ। ବ୍ରହ୍ମା ସେ ସୃଷ୍ଟିରେ ବାଧା ଦେଇ ତାଙ୍କର ତପଶକ୍ତିକୁ ଜନମଙ୍ଗଳ ଉଦ୍ଦେଶ୍ୟରେ ନିୟୋଜିତ କରିବା ଲାଗି ଉପଦେଶ ଦେଲେ। ଅହଂ ଉପରେ ତାଙ୍କର ବିଜୟ ତଥା ତପବଳ ଦ୍ୱାରା ଅର୍ଜିତ ସାମର୍ଥ୍ୟ ତାଙ୍କୁ ବ୍ରହ୍ମର୍ଷି ପଦରେ ସମ୍ମାନିତ କଲା। ରାକ୍ଷସଗଣ ତାଙ୍କର ଯଜ୍ଞ ନଷ୍ଟ କଲେ ସୁଦ୍ଧା ସେମାନଙ୍କୁ ଅଭିଶାପ ନ ଦେଇ ଯଜ୍ଞ ରକ୍ଷା କାର୍ଯ୍ୟ ଭଗବାନ ରାମଙ୍କ ଦ୍ୱାରା କରାଇଲେ। ଏହାର ତାତ୍ପର୍ଯ୍ୟ ହେଉଛି, ଯଦି ଥରେ ଏ ସାମର୍ଥ୍ୟ ବିଷୟରେ ଜ୍ଞାନ ଆସିଯାଏ ଓ ତାହାର ସୁନିୟୋଜନ ଉଦ୍ଦେଶ୍ୟରେ ଦିଗ ମିଳିଯାଏ, ତେବେ ମହାମାନବ ଋଷିଗଣ ତାହାକୁ ଜନକଲ୍ୟାଣ ବ୍ୟତୀତ ଅନ୍ୟ କୌଣସି କାମରେ ନଷ୍ଟ କରିନଥାନ୍ତି। ବୁଦ୍ଧଙ୍କୁ ମିଳିଥିବା ଆତ୍ମବଳ ଅନେକ ବର୍ଷ ସାଧନାର ପରିଣତି ଥିଲା। ଇଚ୍ଛା କଲେ ସେ ମୁକ୍ତି ଲାଭ କରିଥାନ୍ତେ, କିନ୍ତୁ ଅନେକଙ୍କୁ ମୁକ୍ତି ଦେବା କାମକୁ ସେ ଏ ତୁଳନାରେ ଶ୍ରେୟସ୍କର ମନେ କଲେ। ଏହା ଦେବଦୂତଙ୍କର ଅବତାରଙ୍କର ବିଶେଷତ୍ୱ ଅଟେ। ଜୀବନ ପ୍ରତ୍ୟକ୍ଷ ଦେବତା ଅଟେ, ତାହାର ଅଭ୍ୟର୍ଥନା କଲେ ସଙ୍ଗେ ସଙ୍ଗେ ସତ୍ପରିଣାମ ପ୍ରାପ୍ତି ହୋଇଥାଏ।

0: ଜୀବନକୁ ଈଶ୍ୱରଙ୍କ ଉପହାର ନୁହେଁ ପ୍ରତିନିଧି କୁହାଯାଇଛି। ଜୀବନ ସାଧନା ଦ୍ୱାରା ଈଶ୍ୱର ସାଧନା କରାଯାଇଥାଏ, ତାହାର ପ୍ରତିଫଳ ସାଧାରଣକୁ ଅସାଧାରଣରେ ପରିଣତ କରେ, ଜୀବ ବ୍ରହ୍ମୈବ ନା ପରଃ ଏହି ତଥ୍ୟକୁ ପରିପୁଷ୍ଟ କରେ। ଜୀବନ ଭଗବତ ସତ୍ତାଙ୍କର ସାକାର ପ୍ରତିମା ଅଟେ, ଯାହା କିଛି ପାଇବା ସମ୍ଭବ ଏହି ଦେବତାଙ୍କର ଉପାସନା କରି ତାହା ଅର୍ଜନ କରାଯାଇପାରେ। ପୂର୍ବରୁ ଅଧ୍ୟାତ୍ମ ଦର୍ଶନ ପ୍ରକରଣରେ ଋଷି ଏହି ତଥ୍ୟକୁ ସ୍ପଷ୍ଟ କରିଦେଇଛନ୍ତି। ଏଠାରେ ସେ ପୁଣି ଥରେ ଜୀବନ ସାଧନାକୁ ନିଜେ ନିଜକୁ ମହାନ କରିବାର ତପସ୍ୟା ଉପରେ ପ୍ରାଧାନ୍ୟ ଦେଇ କହୁଛନ୍ତି ଯେ ଜୀବ ବ୍ରହ୍ମଙ୍କର ଅଂଶ ହୋଇଥିବା ଯୋଗୁଁ ତାହା ବ୍ରହ୍ମଙ୍କ ସମାନ ଦୃଢ଼, ସାମର୍ଥ୍ୟବାନ, ଗୁଣସମ୍ପନ୍ନ ହେବା ବିଷୟ ଚିନ୍ତା କରିବା ଦରକାର। ଏହି ସାଧନା ସାଧାରଣ ବ୍ୟକ୍ତିକୁ ଅସାଧାରଣ ସ୍ତରକୁ ନେଇପାରିଛି, କିନ୍ତୁ ଅନେକ ଲୋକ ଏହି ଦେବତାକୁ ଚେତନାର ପ୍ରତୀକ ସତ୍ତାକୁ ଜାଣିପାରନ୍ତି ନାହିଁ ଓ ହେୟ ସ୍ତରର ଜୀବନଯାପନ କରନ୍ତି। ଶ୍ରୋତାବନ୍ଧୁ, ପ୍ରଜ୍ଞାପୁରାଣର ପ୍ରଥମ ଭାଗର କିୟଦଂଶର ଆଜି ଆମେ ଆଲୋଚନା କଲେ, ପରବର୍ତ୍ତୀ ଅଧ୍ୟାୟରେ ଏହାର ପରବର୍ତ୍ତୀ ଅଂଶର ଆଲୋଚନା କରିବା। ନମସ୍କାର।
1: ଏ ଥିଲା ଆଜିର ଭାବନା, ଆକାଶବାଣୀ ବଲାଙ୍ଗୀର। ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, ଏହାର 510ତମ ଭାଗ। ପ୍ରଯୋଜନା କରିଛନ୍ତି ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାକାଲ ଚନ୍ଦ୍ର ମହାନ୍ତି, କଣ୍ଠଶିଳ୍ପୀମାନେ ହେଲେ ପଦ୍ମାବତୀ ଦ୍ୱିବେଦୀ, ସାଗରିକା ମହାନ୍ତି, ଅରବିନ୍ଦ ମୁଦୁଡ଼ି ଏବଂ ସୁହାସ ମହାନ୍ତି।

ଶ୍ରୀକୃଷ୍ଣ ସାଂଖ୍ୟ ଯୁଗ ଦୃଷ୍ଟିରୁ ସୃଷ୍ଟି ବୈଚିତ୍ର୍ୟ ବର୍ଣ୍ଣନା ପ୍ରସଙ୍ଗରେ ପ୍ରଳୟକାଳର କଥା କହୁଛନ୍ତି। ଶେଷକୁ କାଳ ମାୟାମୟ ଜୀବରେ ଲୀନ ହୁଏ, ଜୀବ ଲୀନ ହୁଏ ଅଜ ପରମାତ୍ମାରେ। ପରମାତ୍ମା ଉପାଧି ରହିତ ହୋଇ ଅବସ୍ଥିତ ରହନ୍ତି। ଯିଏ ଏହି କଥା ବୁଝେ ତାଙ୍କ ମନରୁ ଭେଦଜାତ ଭ୍ରମ ଦୂରୀଭୂତ ହୋଇଥାଏ। ଶେଷକୁ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଉପଦେଶ ଦେଇଛନ୍ତି, ବିଚକ୍ଷଣ ବ୍ୟକ୍ତି ପକ୍ଷରେ ଗୁଣତ୍ରୟର ସଙ୍ଗ ପରିତ୍ୟାଗ କରି ନିର୍ଗୁଣ ହୋଇ ଭଗବାନଙ୍କୁ ଭଜିବା ଉଚିତ।

ଆପଣମାନେ ଏତେବେଳେ ଯାଏଁ ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, ଭାଗ ଥିଲା 510, ଆକାଶବାଣୀ ବଲାଙ୍ଗୀର। ଏଥର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ପରେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଶ୍ରୀକ୍ଷେତ୍ର ପୁରୀର ଚତୁର୍ଦ୍ଧାମୂର୍ତ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ଆଜି ନବଯୌବନ ବେଶତୀ ଭକ୍ତମାନଙ୍କୁ ଦର୍ଶନ ଦେବେ। 2019 ଉତ୍ରୁ ଇଥର ଭିଲ୍ ଚତୁର୍ଦ୍ଦଶୀ କ୍ଷୟ ଲାଗି ଦିନ ରାତ ମିଶାଇକରି ବହୁଟେ ନୀତିକାନ୍ତି ରହିଛେ। ଏତାକେ ନଜରଦି ରଖିକରି ନବଯୌବନ ଦର୍ଶନ ସମୟକେ କମ୍ କରାଯାଇଛେ। ଆଘର ଧାରିଜ ନୀତିକାନ୍ତି ଅନୁସାରେ ଖାଲି 2 ଘଣ୍ଟା ଦର୍ଶନ ବ୍ୟବସ୍ଥା ରହିଛି। ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁସାରେ ଆଜି ସକାଳ 9 ଶ୍ରୀନଗରକେ ଖଡ଼ି ପ୍ରସାଦ ବିଜେ ହେବା ପଛେ ବନକ ଲାଗି ଚକା ଅପସର ହୋଇକରି ଦିନର 12:15 ମଙ୍ଗଳ ଆଳତି ମୈଲମ ଆଉ ଅବକାଶ ନୀତି ହେବା। ଦିନର 1:15 ଦଶାବତାର ମହାପ୍ରଭୁ ବାହୁଡ଼ା ବିଜେ କରବେ। ଦିନର 1:30 ତାଟି ଫିଟାଯିବା। ଶ୍ରୀମନ୍ଦିର ଭିତର କାଠ ପାଖୁ 2 ପାରିମାଣିକ ଦର୍ଶନ ଆଉ 2:30 ଉତ୍ରୁ ସର୍ବସାଧାରଣ ଦର୍ଶନ ମୂଲ ହେବା ବୋଲି ସୂଚନା ମିଳିଛି। ଆଜି ନବଯୌବନ ଦର୍ଶନ ସହିତ ନେତୃତ୍ୱ ବିଲ୍ ହେବା। ଏଥିଲାଗି ଶ୍ରୀମନ୍ଦିର ଭିତରେ ଆଉ ବାହାରେ ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଛି। ପବିତ୍ର ରଥଯାତ୍ରା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତମାନଙ୍କର ସୁରକ୍ଷା ଆଉ ଉନ୍ନତ ସ୍ୱାସ୍ଥ୍ୟ ସେବାକେ ସୁନିଶ୍ଚିତ କରିବା ଲାଗି ରାଜ୍ୟ ସରକାରଙ୍କ ତରଫରୁ ଖାସ୍ ବ୍ୟବସ୍ଥା କରାଯାଇଛି। କେନ୍ସିଭିଲ୍ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି 230 MBBS ଡାକ୍ତର ଆଉ 66 ବିଶେଷଜ୍ଞ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ସେନ୍ତା 200 ନର୍ସିଂ ଅଫିସର ଆଉ 219

ପାରାମେଡିକାଲ କର୍ମଚାରୀ ବିଲ୍ ଭିନ୍ ଭିନ୍ ଜାଗାନ ମୁତୟନ ଅଛନ୍ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍। ରାଜ୍ୟ ଲାଖଲା କେନ୍ଦୁପତ୍ର ତୋଳାଳୀ ବନ୍ଧାଳୀ ଆଉ ଋତୁକାଳୀନ କର୍ମଚାରୀମାନଙ୍କର କଲ୍ୟାଣ ଲାଗି ସେମାନଙ୍କର ବୋନସ ଆଉ ପ୍ରୋହାହନ ରାଶିକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍। ଇତାର ସହିତ କେରି ଆଉ ଫାଳର ଦାମକେ ବିଲ୍ ବଢ଼େଇଛନ୍। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ କେରି ପିଛା ଦାମ 10 ପଇସା ଆଉ ଫାଳ ପିଛା 20 ପଇସା ବଢ଼ାଯାଇଛି। ଏଥିଲାଗି ରାଜ୍ୟ ସରକାର 10,78,00,000 ଖର୍ଚ୍ଚା କରିବେ। ସେନ୍ତା ତୋଳାଳୀମାନଙ୍କୁ 25% ବୋନସ ଆଉ ବନ୍ଧାଳୀ ଆଉ ଋତୁକାଳୀନ କର୍ମଚାରୀମାନଙ୍କୁ 5% ପ୍ରୋହାହନ ଟଙ୍କା ଦିଆଯିବ। ରାଜ୍ୟ ସଫେଇ ମିତ୍ରମାନଙ୍କର ଅବଦାନକେ ସମ୍ମାନ ଜଣାବାର ଆଉ ସୁରକ୍ଷିତ ଆଉ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକେ ତହକାବାର ଲାଗି ଆଜି ରାଜ୍ୟର ସବୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାନ ନମସ୍ତେ ଦିବସ ପାଳନ କରାଯିବ। ଏ ବାବଦେ ଗୃହ ଆଉ ନଗର ଉନ୍ନୟନ ବିଭାଗ ତରଫୁ ସବୁ ମହାନଗର ନିଗମ ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦକେ ନିର୍ଦ୍ଦେଶ ଜାରି କରାଯାଇଛି। କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଆର୍ ଗୃହ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫୁ ଏ ଦିବସ ପାଳନ କରାଯାଉଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଆଜି ହେଉଛି ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ରାଜ୍ୟର ଭିନ୍ ଭିନ୍ ଜାଗା ଓ ବିଧାନସଭା ପରିସର ତାଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରାଯିବାର ସହିତ ଖାସ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ବିଧାନସଭା ପରିସର ସକାଳ 9:50 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ, ବାଚସ୍କତି, ଉପବାଚସ୍କତି, ମନ୍ତ୍ରିମଣ୍ଡଳର ସଦସ୍ୟ, ବିଧାୟକମାନଙ୍କ ସହିତ ବହୁଜନ ବ୍ୟକ୍ତିବିଶେଷ ଉପସ୍ଥିତ ରହିକରି ଗୋପବନ୍ଧୁଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭୂସମ୍ପତ୍ତିର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ ଓ ସଫଳ ପରିଚାଳନା ଲାଗି ରାଜସ୍ୱ ପରିଚାଳନା ବିଭାଗ ତରଫୁ ସବୁ ରାଜସ୍ୱ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ, ରାଜସ୍ୱ ପର୍ଷଦ, ସବୁ ଆର୍ଡିସି, ଜିଲ୍ଲାପାଳ ଆଉ ସର୍ଭେ ନିର୍ଦ୍ଦେଶକଙ୍କୁ ଚିଠି ଲେଖିକରି ତୁର୍ତ୍ତି ପଦକ୍ଷେପ ନେବାରକେ କହିଛନ୍। ନିର୍ଦ୍ଦେଶ ଅନୁସାରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ସହିତ 9 ଜିଲ୍ଲାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫୁ ଦାଖଲ ହୋଇଥିବା 11,675 ଅଲଗା ଅଲଗା ରାଜସ୍ୱ ମାମଲାନୁ ଓଡ଼ିଶା ଇଷ୍ଟେଟ୍ ଏଭୋଲ୍ୟୁସନ୍ ଆଇନର ଧାରା 7A ଅନୁସାରେ 275 ମାମଲାର ତୁର୍ତ୍ତି ଫଇସଲା କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ତରଫ ଭୁବନେଶ୍ୱର ରେଡ୍କ୍ରସ ଭବନଠାରେ ଯୁବ ରେଡ୍କ୍ରସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ରାଜ୍ୟର ବିଶ୍ୱବିଦ୍ୟାଳୟ ମହାବିଦ୍ୟାଳୟମାନଙ୍କେ ଥିବା ଯୁବ ରେଡ୍କ୍ରସ ୟୁନିଟ୍ର କାମକାଜ ବାବଦେ ସମୀକ୍ଷା କରାଯାଇଛି। ସ୍ୱେଚ୍ଛାସେବୀମାନଙ୍କ ଦକ୍ଷତା ବିକାଶ, ରକ୍ତଦାନ ଶିବିର, ନିଶାମୁକ୍ତ ଅଭିଯାନ, କ୍ୟାମ୍ପସ ସ୍ୱଚ୍ଛତା, ସଡ଼କ ସୁରକ୍ଷା, ଅଗ୍ନି ନିରାପତ୍ତା ଓ ପରିବେଶ ସୁରକ୍ଷା ବାବଦେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବାରକେ ମନ୍ତ୍ରୀ ଶ୍ରୀ ସୂରଜ ପରାମର୍ଶ ଦେଇଛନ୍ତି। ସରକାରଙ୍କ ଡିଜିଟାଲ କୃଷି ଅଧୀନତି ଏଗ୍ରିଷ୍ଟେକ୍ କୃଷକ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ସିଏମ୍ କିଷାନ ଓ ପିଏମ୍ କିଷାନ ହିତାଧିକାରୀମାନେ ଏଥିଲାଗି ପଞ୍ଜିକୃତ ହେବାଟା ଜରୁରୀ ଆଏ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି। ପଞ୍ଜିକରଣ ଲାଗି ଆଧାର କାର୍ଡ, ଆଧାରତି ଥିବା ମୋବାଇଲ ନମ୍ଘର, ନିଜର ନାଁ ଥିବା ଜମିପଟ୍ଟା ଜରୁରୀ ଆଏ। ପଞ୍ଜିକରଣ କରିବାର ଲାଗି ପାସେ ଥିବା ଜନସେବା କେନ୍ଦ୍ର, ପଞ୍ଚାୟତ ସ୍ତର ନିଯୁକ୍ତି ହୋଇଥିବା ସହାୟକ ଗ୍ରାମ ପଞ୍ଚାୟତ ସ୍ତରୀୟ କୃଷକ ପଞ୍ଜିକରଣ କ୍ୟାମ୍ପକେ ଯୋଗାଯୋଗ କରିବାରକେ ପରାମର୍ଶ ଦିଆଯାଇଛି। ପାଣିପାଗ ରାଜ୍ୟର କେତେଟା ଇଲାକାନ ଏବା 20 ତକ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ରାଜ୍ୟ ସକ୍ରିୟ ରହିଛି ଏବଂ 24 ଘଣ୍ଟା ଭିତରେ ରାଜ୍ୟର ସବୁ ଜିଲ୍ଲାର ଧୁକାଗଡ଼ି ସାଙ୍ଗେ ବର୍ଷା ହୋଇପାରେ। ସେଆଡ଼େ ବୌଦ୍ଧ, ସୁବର୍ଣ୍ଣପୁର ସହିତ 9 ଜିଲ୍ଲାର ଗୋଟେ କି ଯୋଡ଼େ ଜାଗାନ ଅତି ଜବର ବର୍ଷା ହେବ ବୋଲି କେନ୍ଦ୍ର ତରଫରୁ ସତର୍କ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କେନ୍ଦୁପତ୍ର ତୋଳାଳି, ବନ୍ଧାଳୀ ଓ ସିଜନାଲ କର୍ମଚାରୀଙ୍କ ପାଇଁ ବୋନସ ଓ ପ୍ରୋତ୍ସାହନ ରାଶି ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। କେନ୍ଦୁପତ୍ର କେରି ପିଛା 10 ପଇସା ଏବଂ ଫାଳ ପିଛା 20 ପଇସା ବୃଦ୍ଧି କରାଯାଇଛି। ଏଥିପାଇଁ ରାଜ୍ୟ ସରକାର 10,78,00,000 ଟଙ୍କା ବ୍ୟୟ କରିବେ। ଏହାଛଡ଼ା କେନ୍ଦୁପତ୍ର ତୋଳାଳିଙ୍କୁ 25% ବୋନସ ଏବଂ ବନ୍ଧାଳୀ ଓ ସିଜନାଲ କର୍ମଚାରୀଙ୍କୁ 5% ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏଥିପାଇଁ 64 କୋଟି ଟଙ୍କା ବ୍ୟୟ ହେବ। ଏହି ସମସ୍ତ ପଦକ୍ଷେପ ପାଇଁ ରାଜ୍ୟ ସରକାର ମୋଟ 74,78,00,000 ଟଙ୍କା ଖର୍ଚ୍ଚ କରିବେ। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତା 16 ତାରିଖରେ ଅନୁଷ୍ଠିତ ହେବ। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ନେତୃତ୍ୱରେ ମହାପ୍ରଭୁ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ପରମ୍ପରା ଅନୁଯାୟୀ ଶ୍ରୀ ସୁଦର୍ଶନ ଦେବଙ୍କ ବୁଣାଟ ନୀତି ଶେଷ ହେବା ପରେ ଚକ ଅପସର କରାଯିବ। ଏହାପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ମୈଲମ, ଅବକାଶ ନୀତି ଶେଷ କରାଯାଇ 10 ଅବତାର ଠାକୁର ବାହୁଡ଼ା ବିଜେ କରିବେ। ପରେ ତାଟି ଫିଟିବା ସହ ଶ୍ରୀ ବିଗ୍ରହମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ନୀତି ନିର୍ଘଣ୍ଟ ଅନୁସାରେ ଆଜି ଅପରାହ୍ନ ପ୍ରାୟ 2ଟା ପରଠାରୁ ପ୍ରଥମ ଭିତରକାଠ ନିକଟରୁ ପରିମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମାରେ ଉଲାଗି ହୋଇଥିବା ଅଳଙ୍କାରର ଗଣତି ଆସନ୍ତା 19 ତାରିଖରେ ଗୋଟିଏ ଦିନ ପାଇଁ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି କାର୍ଯ୍ୟ ସମ୍ପନ୍ନ ହେବ। ଭିତର ରତ୍ନଭଣ୍ଡାରରେ ଥିବା ଅବଶିଷ୍ଟ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି ତାରିଖ ପରେ ଘୋଷଣା କରାଯିବ। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଗତ ମଇ 23 ତାରିଖରୁ ସ୍ଥଗିତ ରହିଥିଲା। ରାଜ୍ୟ ସରକାର ସେତୁବନ୍ଧନ ଯୋଜନାର ଅବଧି 5 ବର୍ଷ ବୃଦ୍ଧି କରିଛନ୍ତି। ଏହି ସମୟ ମଧ୍ୟରେ 11,800 କୋଟି ଟଙ୍କା ବିନିଯୋଗରେ 3,167 ସେତୁ ନିର୍ମାଣ କରାଯିବ। ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମିଳିତ ଭାବେ ସେତୁ ନିର୍ମାଣ କରିବେ। ପ୍ରତ୍ୟେକ ଆର୍ଥିକ ବର୍ଷରେ ସେତୁବନ୍ଧନ ଯୋଜନାରେ 350 ଲେଖାଏଁ ନୂଆ ସେତୁ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ସଫେଇ କର୍ମଚାରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ନମସ୍ତେ ଦିବସ ପାଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ନମସ୍ତେ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଦିବସରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ, ସ୍ଥାନୀୟ ଜନପ୍ରତିନିଧି, ସରକାରୀ ଅଧିକାରୀ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ଭାବେ ଆୟୋଜନ କରିବାକୁ କହିଛନ୍ତି। ଏହି ଅବସରରେ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ, ସରକାରୀ କଲ୍ୟାଣ ଯୋଜନାରେ ସଂଯୋଗ ଶିବିର, ଆୟୁଷ୍ମାନ ଭାରତ କାର୍ଡ ଓ ନମସ୍ତେ ପରିଚୟ ପତ୍ର ବଣ୍ଟନ ଏବଂ ଆଧୁନିକ ଯାନ୍ତ୍ରିକ ସ୍ୱଚ୍ଛତା ଉପକରଣ ପ୍ରଦର୍ଶନୀ ଆୟୋଜନ କରାଯିବ। ଉଲ୍ଲେଖନୀୟ ସେବା ପାଇଁ ସଫେଇ କର୍ମଚାରୀଙ୍କୁ ସମ୍ମାନିତ ମଧ୍ୟ କରାଯିବ। ଭୁବନେଶ୍ୱର ରେଡ୍କ୍ରସ ଭବନରେ ଯୁବ ରେଡ୍କ୍ରସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଯୁବ ରେଡ୍କ୍ରସ ୟୁନିଟ୍ଗୁଡ଼ିକର କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ବୈଠକରେ ରେଡ୍କ୍ରସ ୟୁନିଟ୍ଗୁଡ଼ିକର କାର୍ଯ୍ୟକୁ ଅଧିକ ସକ୍ରିୟ କରିବା ସହ ସ୍ୱେଚ୍ଛାସେବୀଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ, ଆଇନସମ୍ମତ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ରାଜସ୍ୱ ପରିଷଦ, ସମସ୍ତ ଆର୍ଡିସି, ଜିଲ୍ଲାପାଳ ଓ ଭୂ ଅଭିଲେଖ ଏବଂ ସର୍ଭେ ନିର୍ଦ୍ଦେଶକଙ୍କୁ ପ୍ରାଥମିକତା ଭିତ୍ତିରେ ଏହାର କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ କହିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଦ୍ୱାରା ଦଖଲ 11,675 ରାଜସ୍ୱ ମାମଲାର ଶୀଘ୍ର ସମାଧାନ ସହ ଓଡ଼ିଶା ଇଷ୍ଟେଟ୍ ଆବୋଲିସନ୍ ଆଇନ ଅନୁଯାୟୀ ଦାଖଲ 257 ମାମଲାରେ ବୋର୍ଡ ଅଫ୍ ରେଭିନ୍ୟୁଙ୍କ ନିର୍ଦ୍ଦେଶ

0: କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ପାଣିପାଗ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଉତ୍ତର ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ କନ୍ଧମାଳର 2 ରୁ 2 ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6 ସୁଦ୍ଧା 610.33 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 15,973 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 40,044 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଆସନ୍ତୁ ଶୁଣିବା ଜରାୟୁ ଗ୍ରୀବା କର୍କଟ ରୋଗ ପାଇଁ ଜନସଚେତନତା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଦୀପ୍ତି ରାଣୀ ସାମନ୍ତ।
2: ପ୍ରଥମେ ଆମ ରାଜ୍ୟରେ ମହିଳାମାନଙ୍କ ମଧ୍ୟରେ ଜରାୟୁ କର୍କଟ ରୋଗର ହାର ସର୍ବାଧିକ ଥିଲା। ପୂର୍ବ ଅପେକ୍ଷା ଏବେ ଆମେ ଦେଖୁଛେ ଯେ ଜରାୟୁ କର୍କଟ ରୋଗର ହାର ଆସ୍ତେ ଆସ୍ତେ କମିବାରେ ଲାଗିଛି। ରୋଗୀମାନେ ଏହି ରୋଗରେ ପ୍ରଥମ ବା ଦ୍ୱିତୀୟ ଅବସ୍ଥାରେ ଆସି ଆରୋଗ୍ୟ ଲାଭ କରୁଛନ୍ତି, କିନ୍ତୁ ଅନ୍ୟ ଦେଶ ଭଳି ରୋଗର ହାର କେବଳ କମି ଆସିଲେ ଆମେ ସନ୍ତୁଷ୍ଟ ନ ହୋଇ ତାକୁ ମୂଳୋତ୍ପାଟନ କରିବାକୁ ଲାଗି ପଡ଼ିବା ଉଚିତ। ଜରାୟୁ କର୍କଟ ରୋଗର ମୂଳୋତ୍ପାଟନ କରିବାକୁ ହେଲେ ଆମକୁ କେତୋଟି ସତର୍କତାମୂଳକ ପଦକ୍ଷେପ ନେବା ଉଚିତ ଏବଂ ରୋଗର କାରଣ ସମ୍ବନ୍ଧରେ ମଧ୍ୟ ଆମେ ଜ୍ଞାନ ହାସଲ କରିବା ଉଚିତ। ରୋଗର କାରଣ ଜାଣିଲେ ତାକୁ ମୂଳୋତ୍ପାଟନ ଆମେ କରିପାରିବା। ଏହି ରୋଗର ପ୍ରତିରୋଧ କରିବାର ପଦକ୍ଷେପ ଗୁଡ଼ିକ ହେଲା ଅଳ୍ପ ବୟସରେ ବିବାହକୁ ପ୍ରୋତ୍ସାହନ ନ ଦେବା, ସନ୍ତାନ ପ୍ରସବକୁ ଗୋଟିଏ କିମ୍ବା 2 ପିଲାରେ ସୀମିତ କରିବା, ଗାଁ ଗହଳିରେ ମହିଳାମାନଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା ଯେପରି ସେମାନେ ପ୍ରସବ ବେଳକୁ ନିଶ୍ଚିତ ଭାବରେ ଡାକ୍ତରଖାନାକୁ ଆସିବେ, ଯାହାଦ୍ୱାରା ଜରାୟୁ ମୁହଁରେ ଅଦରକାରୀ କ୍ଷତ ହେବ ନାହିଁ ଏବଂ ଡାକ୍ତରମାନଙ୍କ ତତ୍ତ୍ୱାବଧାନରେ ପ୍ରସବ ହେବ। ଜରାୟୁ ମୁହଁର ଯେକୌଣସି କ୍ଷତ ହେଲେ କିମ୍ବା ସେ ସମ୍ବନ୍ଧୀୟ କୌଣସି ଲକ୍ଷଣ ପ୍ରକାଶ ପାଇଲେ ପାଖରେ ଥିବା କିମ୍ବା ରାଜ୍ୟରେ ଥିବା କର୍କଟ ରୋଗ କେନ୍ଦ୍ର ସହ ସମ୍ପର୍କ ସ୍ଥାପନ କରିବା। ଏସବୁ କାରଣ ହେଲା କିପରି ଆମେ ଜରାୟୁ କର୍କଟକୁ ପ୍ରତିହତ କରିବା କିମ୍ବା ପ୍ରଥମ ଅବସ୍ଥାରେ ଚିହ୍ନଟ କରି ଆରୋଗ୍ୟ ହେବା। କିନ୍ତୁ ଏହି ରୋଗକୁ ସମ୍ପୂର୍ଣ୍ଣ ଭାବରେ ମୂଳପୋଛ କରିବାକୁ ହେଲେ ଏହାର କାରଣ ସମ୍ବନ୍ଧରେ ଆମକୁ ନିଶ୍ଚିତ ରୂପେ ଜାଣିବାକୁ ହେବ। ଅନେକ ଗବେଷଣାରୁ ଜଣାପଡ଼ିଛି ଯେ HPV-16 ବା ହ୍ୟୁମାନ ପାପିଲୋମା ଭାଇରସ 16 ନାମକ ଏକ ଭୂତାଣୁ ଏହାର କାରଣ। ପ୍ରାୟ 80% ସ୍ତ୍ରୀ ଲୋକ 50 ବର୍ଷ ବେଳକୁ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି। ଏହି ଭୂତାଣୁକୁ ଚିହ୍ନଟ କରି ଏହା ବିରୁଦ୍ଧରେ ଏବେ ଟୀକାକରଣ କରାଯାଉଛି। ପ୍ରାପ୍ତବୟସ୍କ ବାଳିକା ସେମାନଙ୍କୁ ବିବାହ ପୂର୍ବରୁ ଏହି ଟୀକା ଦିଆଯାଉଛି। ଏହା ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କ ଦେହରେ ଜରାୟୁ କର୍କଟ ରୋଗ ବିରୁଦ୍ଧରେ ପ୍ରତିରୋଧ ଶକ୍ତି ସୃଷ୍ଟି କରେ। କିନ୍ତୁ ବିବାହ ପରେ ଏବଂ ବିବାହ ପୂର୍ବରୁ ଯେଉଁମାନେ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିସାରିଥାନ୍ତି ସେମାନଙ୍କୁ ଏହା ଦେଲେ ଫଳପ୍ରଦ ହୋଇପାରେ କିମ୍ବା ନ ହୋଇପାରେ, କାରଣ ସେମାନେ ଟିକା ନେବା ପୂର୍ବରୁ ହୁଏତ ହ୍ୟୁମାନ ପାପିଲୋମା ଭାଇରସ ବା HPV ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇସାରିଥିବେ। ସେଥିପାଇଁ 10 ରୁ 12 ବର୍ଷର ବାଳିକାମାନଙ୍କୁ ଏହି ଟିକା ଦେବା ଏବେ ଆରମ୍ଭ କରାହେଉଛି ଏବଂ 26 ବର୍ଷ ପର୍ଯ୍ୟନ୍ତ ଏହା ଦିଆଯାଉଛି। ଏହା 3 ପର୍ଯ୍ୟାୟରେ ଦିଆଯାଏ ଏବଂ 3 ଟିକା ହିସାବରେ ଦିଆହୁଏ। ଆମ ମନରେ ପ୍ରଶ୍ନ ଉଠେ, ଏହି ଟିକାକରଣ ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୁଏ ନାହିଁ କି? ନିଶ୍ଚିତ ରୂପେ କିଛି ପାର୍ଶ୍ୱ ପ୍ରତିକ୍ରିୟା ଏହି ଟିକାକରଣରେ ଦେଖାଯାଏ, କିନ୍ତୁ ଦେଲାବେଳେ ସମୟ ସମୟରେ ମୁଣ୍ଡ ବୁଲେଇ ଲୋକମାନେ ପଡ଼ିଯାଆନ୍ତି। ସେଥିପାଇଁ ଦେବା ପରେ ରୋଗୀମାନଙ୍କୁ 15 ବିଶ୍ରାମ ନେବାକୁ କୁହାଯାଇଥାଏ। ଏତଦ୍ବ୍ୟତୀତ ଆଣ୍ଠୁ ଗଣ୍ଠି ବାତ, ଦୁର୍ବଳ ଲାଗିବା, ଦେହହାତ ଦରଜ ଲାଗିବା ଇତ୍ୟାଦି ଦେଖାଯାଇଥାଏ। ସମୟ ସମୟରେ ଏହାର ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ଆମେ ଦେଖିଥାଉ, ସେଥିପାଇଁ ଏହାକୁ ଦେବା ପୂର୍ବରୁ ସ୍ତ୍ରୀ ରୋଗ ବିଶେଷଜ୍ଞମାନଙ୍କ ସାଙ୍ଗରେ ନିଶ୍ଚିତ ରୂପେ ସମ୍ପର୍କ କରିବା ଉଚିତ ବୋଲି ଆମେ କହିଥାଉ। ତାପରେ ପ୍ରଶ୍ନ ଉଠେ, କାହାକୁ ଦିଆଯାଏ ନାହିଁ? ଏହି ଟିକାକରଣ ଗର୍ଭବତୀ ମହିଳାମାନଙ୍କୁ ଦିଆଯାଏ ନାହିଁ ଏବଂ ଯେଉଁମାନଙ୍କ ଶରୀରରେ ପ୍ରତିରୋଧକ ଶକ୍ତି କମ୍ ତଥା ଯେଉଁମାନେ ଏଡ୍ସରେ ବା HIVରେ ଆକ୍ରାନ୍ତ ଏବଂ ଯେଉଁମାନେ କର୍କଟ ରୋଗରେ ଆକ୍ରାନ୍ତ ଚିକିତ୍ସା ନେଉଛନ୍ତି।

0: ଅଛନ୍ତି ସେମାନଙ୍କୁ ଏହା ଦିଆଯାଏ ନାହିଁ। ତେଣୁ ସର୍ବଶେଷରେ ଆମେ ଏହା କହିପାରିବା, ଜରାଇ କର୍କଟ ରୋଗର ଟୀକାକରଣ ଏହି ରୋଗକୁ ମୂଳପୋଛ କରିବାକୁ ନିଶ୍ଚିତ ରୂପେ ଏକ ଅଭିନବ ଉଦ୍ୟମ। ଏହା କାର୍ଯ୍ୟକାରୀ ହୋଇପାରିଲେ ଜରାଇ କର୍କଟ ରୋଗକୁ ଯେ ନିଶ୍ଚୟ ଆମେ ହରାଇପାରିବା ଏଥିରେ ସନ୍ଦେହ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଜରାୟୁ ଗ୍ରୀବା କର୍କଟ ରୋଗ ପାଇଁ ଜନସଚେତନତା, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଦୀପ୍ତିରାଣୀ ସାମନ୍ତ, ଆକାଶବାଣୀ କଟକ। ସମୟ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଜାତିସଂଘ ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କଲା ଭାରତ। ବଙ୍ଗୋପସାଗରରେ ପଶ୍ଚିମବଙ୍ଗର ମାଛଧରା ଟ୍ରଲର ବୁଡ଼ି ଘଟଣାରେ 9 ଜଣଙ୍କର ମୃତ୍ୟୁ, 6 ଜଣ ନିଖୋଜ। ଭାରତକୁ ପ୍ରତ୍ୟାବର୍ତ୍ତନ କଲା ଭିଏତନାମ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଜଣ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର। ହର୍ମୁଜ ପ୍ରଣାଳୀରେ ଇରାନ ଏବଂ ସେହି ଦେଶ ସହ ବାଣିଜ୍ୟିକ କାରବାର କରୁଥିବା ଜାହାଜଗୁଡ଼ିକ ଉପରେ ପୁନଃ ଅବରୋଧ ଲାଗୁ କରିବା ନେଇ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା। ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହେଉଛି 3ଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍। ଜାତିସଂଘ ପରିଷଦ ୟୁଏନ୍ଏସ୍ସିର 2028-29 କାର୍ଯ୍ୟକାଳ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ଭାରତ ନିର୍ବାଚନ ଲଢ଼ିବ। ଆନୁଷ୍ଠାନିକ ଭାବେ ଏଥିପାଇଁ ଭାରତ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଗତ ରାତିରେ ଭାରତର ପ୍ରାର୍ଥୀତ୍ୱକୁ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱ ଶାନ୍ତି, ସୁରକ୍ଷା ଏବଂ ସମନ୍ୱିତ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଭାରତର ଶାନ୍ତି, ଆଦର୍ଶ, ବିଶ୍ୱାସ ଏବଂ ଅଖଣ୍ଡତା ଆଧାରିତ ଦୃଷ୍ଟିକୋଣ ସହାୟକ ହୋଇପାରିବ। ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ସଂଘର୍ଷ ଏବଂ ଅସ୍ଥିରତାର ପରିସ୍ଥିତିରେ ଜାତିସଂଘର ଭୂମିକା ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ବହନ କରୁଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଅସ୍ଥାୟୀ ସଦସ୍ୟ ପାଇଁ ଭାରତର ଯୋଗ୍ୟତା ଉପରେ ଆଲୋକପାତ କରି ଡକ୍ଟର ଜୟଶଙ୍କର ଜାତିସଂଘ ଶାନ୍ତି ମିଶନରେ ଭାରତର ଅବଦାନ ଉପରେ ମତ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ଏହି ମିଶନ କାର୍ଯ୍ୟକାରୀ ହେବା ପରଠାରୁ ଭାରତର ପ୍ରାୟ 3 ଲକ୍ଷ କର୍ମଚାରୀ 50ଟି ମିଶନରେ ଅଂଶଗ୍ରହଣ କରିଛନ୍ତି। ଏବେ ମଧ୍ୟ 10ଟି ଜାତିସଂଘ ମିଶନରେ ଭାରତର 4,300ରୁ ଅଧିକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ସମସ୍ୟାର ସମାଧାନ ପାଇଁ ଭାରତ ସର୍ବଦା ନିରନ୍ତର ଆଲୋଚନା ଏବଂ କୂଟନୈତିକ ପ୍ରୟାସକୁ ସମର୍ଥନ କରିଆସିଛି। ଦକ୍ଷିଣ ବିଶ୍ୱର ସ୍ଥିତିକୁ ସାମ୍ନାକୁ ଆଣିବା ପାଇଁ ଭାରତ ନିଜର ପ୍ରୟାସ ଜାରି ରଖିଛି। ଡକ୍ଟର ଜୟଶଙ୍କର କହିଛନ୍ତି, ସୁରକ୍ଷା ପରିଷଦରେ ଭାରତର ଉପସ୍ଥିତି ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ। ଭାରତ ଯଦି ନିର୍ବାଚିତ ହୁଏ 2028ରୁ 2 ବର୍ଷ ପାଇଁ କାର୍ଯ୍ୟ କରିବ। ପୂର୍ବରୁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଭାରତ 8 ଥର କାର୍ଯ୍ୟ କରିସାରିଛି। ପଶ୍ଚିମବଙ୍ଗ ଉପକୂଳରୁ ବଙ୍ଗୋପସାଗରରେ ବୁଡ଼ିଯାଇଥିବା ଏକ ମାଛଧରା ଟ୍ରଲରକୁ ଉଦ୍ଧାର କରାଯାଇଛି। ଚଳିତ ମାସ ଆରମ୍ଭରୁ ଏହି ଟ୍ରଲରଟି ନିଖୋଜ ଥିବା ଜଣାପଡ଼ିଥିଲା। ଏଥିରେ 9 ଜଣ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହେବା ସହ 6 ଜଣ ଏବେ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ଗତ 2 ତାରିଖରୁ 15 ଜଣ ମତ୍ସ୍ୟଜୀବୀଙ୍କୁ ନେଇ ଏହି ଟ୍ରଲରଟି ଶଙ୍କରପୁର ସମୁଦ୍ର ବନ୍ଦରରୁ ମାଛ ଧରିବାକୁ ସମୁଦ୍ରକୁ ବାହାରିଥିଲା। 5 ତାରିଖ ପରଠାରୁ ଟ୍ରଲର ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ତଟରକ୍ଷୀ ବାହିନୀ, ଭାରତୀୟ ନୌସେନା ଏବଂ ରାଜ୍ୟ ସୁରକ୍ଷା ସଂସ୍ଥାଗୁଡ଼ିକ ମିଳିତ ସହଯୋଗରେ ରବିବାର ଦିନ ବଙ୍ଗୋପସାଗରରେ ବୁଡ଼ିଯାଇଥିବା ଏହି ଟ୍ରଲରଟିକୁ ଠାବ କରାଯାଇଛି। ଜାହାଜର କ୍ୟାବିନ୍ରୁ 9ଟି ନଷ୍ଟ ହୋଇଯାଇଥିବା ମୃତଦେହ ଉଦ୍ଧାର କରାଯାଇଛି। ସେଗୁଡ଼ିକୁ ଦକ୍ଷିଣ 24 ପରଗଣା ଜିଲ୍ଲାର ସୀତାରାମପୁରକୁ ଅଣାଯାଇଛି। ଚିହ୍ନଟ ପାଇଁ କଟାପୁକୁରୁ ମୋର୍ଗରେ ରଖାଯାଇଛି। ଡିଏନ୍ଏ ପରୀକ୍ଷଣ ମାଧ୍ୟମରେ ମୃତଦେହ ଚିହ୍ନଟ ପାଇଁ ପରିବାର ସଦସ୍ୟଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି। ପଶ୍ଚିମବଙ୍ଗ ରାଜ୍ୟ ମତ୍ସ୍ୟ ବିଭାଗ ମନ୍ତ୍ରୀ ରାଜେଶ ମହତୋ କହିଛନ୍ତି, ଡିଏନ୍ଏ ଚିହ୍ନଟ ଏବଂ ଆଇନଗତ ଔପଚାରିକତା ସମାପ୍ତ ହେବା ପରେ ମୃତ ଶରୀରଗୁଡ଼ିକୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସେମାନେ ସମବେଦନା ଜଣାଇବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ଓଏମ୍ଆର୍ ସିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଏନ୍ଟିଏର ସରକାରୀ ୱେବ୍ସାଇଟ୍ nit.nta.nic.in ଉପଲବ୍ଧ ରହିଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଏ ସମ୍ପର୍କରେ ସୂଚନା

ଠିକଣାରେ କହିଛି। ଛାତ୍ରଛାତ୍ରୀମାନେ ସେମାନଙ୍କର ଆବେଦନ ନମ୍ବର ବ୍ୟବହାର କରି ଏହାର ଲଗ୍ଇନ୍ କରିପାରିବେ। ସ୍କାନର ମାଧ୍ୟମରେ ପ୍ରସ୍ତୁତ ହୋଇଥିବା ଉତ୍ତର ସହିତ ସେମାନଙ୍କର ଉତ୍ତରଗୁଡ଼ିକୁ ତୁଳନା କରିବାକୁ ଏନ୍ଟିଏ ପରାମର୍ଶ ଦେଇଛି। ଅସମାନତା କ୍ଷେତ୍ରରେ ଛାତ୍ରଛାତ୍ରୀ ସେଠାରେ ଦର୍ଶାଯାଇଥିବା ବିକଳ୍ପକୁ ଚିହ୍ନଟ କରି ନିଜର ଦାବି ଉପସ୍ଥାପନ କରିପାରିବେ। ଏଥିପାଇଁ 200 ଟଙ୍କାର ଅଣଫେରସ୍ତ ଯୋଗ୍ୟ ପ୍ରକ୍ରିୟାକରଣ ଫି ଦାଖଲ କରିବାକୁ ପଡ଼ିବ। ଦାବି ଯଦି ଗ୍ରହଣୀୟ ହୁଏ ତେବେ ଫି ଫେରସ୍ତ କରାଯିବାର ବ୍ୟବସ୍ଥା ରହିଛି ବୋଲି ଏନ୍ଟିଏ କହିଛି। ଆସନ୍ତାକାଲି ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ରହିଛି। ଛାତ୍ରଛାତ୍ରୀମାନେ ସୁବିଧା ପାଇଁ ଏନ୍ଟିଏ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭିଏତନାମର ଫୁ କ୍ୱିକ୍ ଦ୍ୱୀପ ନିକଟରେ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଜଣ ଭାରତୀୟ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି। ଭାରତୀୟ କୂଟନୈତିକ ମିଶନଗୁଡ଼ିକ ଭିଏତନାମ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ଏହି ପାର୍ଥିବ ଶରୀରଗୁଡ଼ିକୁ ହୋ ଚି ମିନ୍ ସିଟିରୁ ବିମାନ ଯୋଗେ ମୁମ୍ବାଇକୁ ଅଣାଯାଇଛି। ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମଭୂମିକୁ ପରିବହନ ଏବଂ ପରିବାରବର୍ଗଙ୍କୁ ହସ୍ତାନ୍ତର ନେଇ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କେରଳ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରାଯାଉଛି। ଦୁର୍ଘଟଣା ପରେ ଉଦ୍ଧାର, ଚିହ୍ନଟ ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ସହଯୋଗ ପ୍ରଦାନ କରିଥିବାରୁ ଭିଏତନାମ କର୍ତ୍ତୃପକ୍ଷଙ୍କୁ ସେଠାରେ ଥିବା ଭାରତୀୟ ଦୂତାବାସ କୃତଜ୍ଞତା ଜଣାଇଛି। ଗତ ଶୁକ୍ରବାର ଘଟିଥିବା ଏହି ବୋଟ୍ ବୁଡ଼ି ଘଟଣାରେ 15 ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହେବା ସହ 17 ଜଣଙ୍କୁ ଉଦ୍ଧାର କରାଯାଇଥିଲା। ବୋଟ୍ଟିରେ 32 ଜଣ ଭାରତୀୟ ପର୍ଯ୍ୟଟକ ଏବଂ 4 ଜଣ କ୍ରୁ ସଦସ୍ୟ ରହିଥିଲେ। ଉଦ୍ଧାର ପାଇଥିବା ପର୍ଯ୍ୟଟକଙ୍କ ମଧ୍ୟରୁ 16 ଜଣ ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଜଣେ ପର୍ଯ୍ୟଟକ ଭିଏତନାମ ଡାକ୍ତରଖାନାରେ ଏବେ ଚିକିତ୍ସାଧୀନ ଅଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଇରାନ୍ ଜାହାଜଗୁଡ଼ିକ ଉପରେ ଆମେରିକା ପୁନଃ ଅବରୋଧ ବ୍ୟବସ୍ଥା ଲାଗୁ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ସାମୁଦ୍ରିକ ସୁରକ୍ଷା ଖର୍ଚ୍ଚ ଭରଣ କରାଇବା ପାଇଁ ଏହି ଜଳପଥରେ ମାଲ ପରିବହନ କରୁଥିବା ଜାହାଜଗୁଡ଼ିକ ଉପରେ 20% ଶୁଳ୍କ ଲାଗୁ କରିବା ନେଇ ସେ ଘୋଷଣା କରିଛନ୍ତି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଏହି ଅବରୋଧ କେବଳ ଇରାନ୍ ଏବଂ ସେହି ଦେଶ ସହିତ ବାଣିଜ୍ୟ କାରବାର କରୁଥିବା ଜାହାଜଗୁଡ଼ିକ ପାଇଁ ପ୍ରଯୁଜ୍ୟ ହେବ। ଶ୍ରୀ ଟ୍ରମ୍ପ କହିଛନ୍ତି ହର୍ମୁଜ୍ ପ୍ରଣାଳୀ ଏବେ ମଧ୍ୟ ଉନ୍ମୁକ୍ତ ରହିଛି ଏବଂ ଅନ୍ୟ ଦେଶର ବାଣିଜ୍ୟିକ କାରବାର ପାଇଁ ପଥ ଉନ୍ମୁକ୍ତ ରହିବ। ଆମେରିକୀୟ ସେନା କହିଛି ଆଜି ରାତିରୁ ଇରାନ୍ ବନ୍ଦରଗୁଡ଼ିକରେ ଅବରୋଧ ପୁନଃ ଆରମ୍ଭ କରାଯିବ। ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ଉପରେ ଇରାନ୍ର ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଇରାନ୍ର ଅନେକ ଲକ୍ଷ୍ୟସ୍ଥଳୀ ଉପରେ ଆମେରିକା ଆକ୍ରମଣ କରିଛି। ଏହାର ଜବାବରେ ବାହାରିନ୍, ଓମାନ ଏବଂ କୁଏତ୍ ସମେତ ମଧ୍ୟପ୍ରାଚ୍ୟର ବିଭିନ୍ନ ରାଷ୍ଟ୍ରରେ ଥିବା ଆମେରିକୀୟ ସେନାଘାଟିଗୁଡ଼ିକ ଉପରେ ତେହେରାନ ପକ୍ଷରୁ ପ୍ରତିଶୋଧମୂଳକ ଆକ୍ରମଣ କରାଯାଇଛି। ହର୍ମୁଜ୍ ପ୍ରଣାଳୀ ଉପରେ ଇରାନ୍ ନିଜର କର୍ତ୍ତୃତ୍ୱକୁ ଦାବି କରିବା ସହିତ ଆମେରିକାର ପଦକ୍ଷେପକୁ ପ୍ରତ୍ୟାଖ୍ୟାନ କରିଛି। ଇରାନ୍ର ସରକାରୀ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେଠାକାର କେନ୍ଦ୍ରୀୟ ମୁଖ୍ୟାଳୟର ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଇବ୍ରାହିମ୍ ଜୋଲପାଘାରି କହିଛନ୍ତି କୌଣସି ପରିସ୍ଥିତିରେ ଇରାନ୍ ହର୍ମୁଜ୍ ପ୍ରଣାଳୀର ପରିଚାଳନାରେ ଆମେରିକାର ହସ୍ତକ୍ଷେପକୁ ଗ୍ରହଣ କରିବ ନାହିଁ। ଆମେରିକୀୟ ସେନାକୁ ପରିଚାଳନାଗତ ସମର୍ଥନ ପ୍ରଦାନ କରୁଥିବା ଦେଶଗୁଡ଼ିକୁ ଇରାନ୍ ବିରୁଦ୍ଧରେ ଯୁଦ୍ଧ କାର୍ଯ୍ୟରେ ସାମିଲ ଥିବା ନେଇ ବିବେଚନା କରାଯିବ ବୋଲି ମୁଖପାତ୍ର ଜୋଲପାଘାରି ଚେତାବନୀ ଦେଇଛନ୍ତି। ଆନ୍ତର୍ଜାତିକ ଜାହାଜ ଚଳାଚଳ ତଦାରଖ କରୁଥିବା ଜାତିସଂଘର ସଂସ୍ଥା ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ କହିଛି ଟ୍ରମ୍ପଙ୍କ ଏହି ପ୍ରସ୍ତାବ ବିଷୟରେ ଅଧିକ ସୂଚନା ଜାଣିବାକୁ ଚେଷ୍ଟା ଜାରି ରହିଛି। ତେବେ ଆନ୍ତର୍ଜାତିକ ଜଳପଥ ଦେଇ ଟୋଲ୍ ଆଦାୟକୁ ସେମାନେ ବିରୋଧ କରିଛନ୍ତି। ବିଶ୍ୱ ଦୃଶ୍ୟଶ୍ରାବ୍ୟ ଏବଂ ମନୋରଞ୍ଜନ ସମ୍ମିଳନୀ ୱେବ୍ସ 2027 ପାଇଁ ଭାରତର ପ୍ରସ୍ତୁତ ଶୀର୍ଷକ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଆମନ୍ତ୍ରଣ କରାଯାଇଛି। ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ସୃଜନଶୀଳତାକୁ ଚିହ୍ନଟ କରିବା, ସେମାନଙ୍କୁ ପ୍ରୋତ୍ସାହିତ ତଥା ଦକ୍ଷତା ବୃଦ୍ଧି ଓ ପ୍ରସ୍ତୁତ ପ୍ରସଙ୍ଗକୁ ପ୍ରଦର୍ଶନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। କୃତ୍ରିମ ବୁଦ୍ଧିମତା, ଡିଜିଟାଲ ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିବିଦ୍ୟା ଆଧାରିତ ସୃଜନ କ୍ଷେତ୍ର ସହିତ ଗଣମାଧ୍ୟମ ଏବଂ ମନୋରଞ୍ଜନ ଆଦିରେ ସହଯୋଗ ପାଇଁ ଏହି ପଦକ୍ଷେପ ସୁଯୋଗ ସୃଷ୍ଟି କରିବ ବୋଲି ମନ୍ତ୍ରଣାଳୟ କହିଛି। ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ତିନିଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହେଉଛି। ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3:30 ଆରମ୍ଭ ହେବ। ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମ୍ରା ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। 21 ବର୍ଷରୁ କମ୍ ଭାରତୀୟ ମହିଳା ହକି ଦଳ ଆଜି ବେଲ୍ଜିୟମ୍ ବିପକ୍ଷରେ ଖେଳିବ। ବ୍ରିଟେନ୍ ଗସ୍ତରେ ଥିବା ଏହି ଦଳ ଇଂଲଣ୍ଡର ଲିସେଲାଲ୍ ନ୍ୟାସନାଲ୍ ସ୍ପୋର୍ଟସ୍ ସେଣ୍ଟର୍ଠାରେ ଏହି ଅନ୍ତିମ ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଜାତିସଂଘ ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କଲା ଭାରତ। ବଙ୍ଗୋପସାଗରରେ ପଶ୍ଚିମବଙ୍ଗର ମାଛଧରା

0: କଲରବୁଡ଼ି ଘଟଣାରେ 9 ଜଣଙ୍କର ମୃତ୍ୟୁ, 6 ଜଣ ନିଖୋଜ। ଭାରତକୁ ପ୍ରତ୍ୟାବର୍ତ୍ତନ କଲା ଭିଏତନାମ ବୋଟ୍ ବୁଡ଼ି ଘଟଣାରେ ପ୍ରାଣ ହରାଇଥିବା 15 ଜଣ ପର୍ଯ୍ୟଟକଙ୍କ ପାର୍ଥିବ ଶରୀର। ହର୍ମୁଜ୍ ପ୍ରଣାଳୀରେ ଇରାନ ଏବଂ ସେହି ଦେଶ ସହ ବାଣିଜ୍ୟିକ କାରବାର କରୁଥିବା ଜାହାଜଗୁଡ଼ିକ ଉପରେ ପୁନଃ ଅବରୋଧ ଲାଗୁ କରିବା ନେଇ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା। ଏବଂ ଭାରତ ଇଂଲଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହେଉଛି 3ଟିକିଆ ପୁରୁଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବଲାଙ୍ଗୀର। ଶ୍ରୋତାବିନ୍ଦୁ, ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ଏଥର ଶୁଣିବା ଓଡ଼ିଆ ଭକ୍ତି ଗୀତ। ପ୍ରଥମେ କଣ୍ଠଶିଳ୍ପୀ ରବୀନ୍ଦ୍ର କୁମାର ମହାପାତ୍ର, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତକାର ବିପିନ ବାରିକ।

0: ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତ ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ଚାଷର ହାଲ, ଉପସ୍ଥାପନା କୀର୍ତ୍ତନ ଦେବ।
1: ଧାନ ଚାଷରେ ଶାଗୁଆ ସାରର କେତେ କେତେ ଦରକାର? ଆଜିକାଲି ଯେନ୍ତା କୁହା ହଉଛେ ଯେ ଧାନ ଚାଷରେ ଅନେକଟି ରାସାୟନିକ ସାର ମାନେ ବ୍ୟବହାର ହଉଛେ, ଯାହାଦ୍ୱାରା କି ମାଟିର ବି ଗୁଣ ସବୁ ଖରାପ ହଉଛେ, ତାର ବାହାରେ ସେଟା ବି ଆମର ସ୍ୱାସ୍ଥ୍ୟ ଲାଗି ଭଲ ନେଇସି ବୋଲିକିରି କୁହାଯାଏସି। ସେ ହିସାବରେ ଯଦି ଆମେ ଧାନକେ ଖାଇବାର୍ ଲାଗି ବ୍ୟବହାର କରୁଛୁ, ଅନେକ ଜାଗାରେ ଦେଖାଯାଏସି ବିଭିନ୍ନ ପ୍ରକାର ନୂଆ ନୂଆ ରକମର ବେମାର ମାନେ ହେଇଯାଉଛି। ଆର୍ ବେମାରର ଖାସ ଯଦି ଜଡ଼କେ ଯିମା, ମୂଲକେ ଯିମା ବୋଇଲେ ଖାଦ୍ୟକେ ବୋଲିକିରି କୁହା ହଉଛେ। ଆର୍ ଖାଦ୍ୟ ଧାନ ଚାଷରେ ଇତାର ବି ତାମାନେ ଦରକାର ରହିଛେ ଯେ ଆମେ ଯେନ୍ ପ୍ରସ୍ତୁତି କରୁଛୁଁ ଧାନ ଚାଷକେ, ସେଥିରେ ଆମେ ରାସାୟନିକକେ ଯେତେ ସମ୍ଭବ କମ୍ କରିକିରି ଆମେ ସେ ଜାଗାରେ ଶାଗୁଆ ସାର କି ଜୈବିକ ସାର ବ୍ୟବହାର କରବାରଟା ସବୁନୁ ବଢ଼ିଆ। ଯଦି ଚାଷୀ ଭାଇମାନେ ବୁଣା ଧାନ କେନ୍ସି ଜାଗାରେ କରିଛନ୍, ନିହାତି କମ୍ପୋଷ୍ଟ ଖତ ଦେବାର ବ୍ୟବସ୍ଥା କରବାରଟା କେତେ ନା କେତେ ବଢ଼ିଆ। ଯଦି କମ୍ପୋଷ୍ଟ ଖତକେ ଯଦି ଆମେ ଦେଖମା ବୋଇଲେ କିଛି ନାଇଁ ହେଲେ 50-60 ଟନ୍ ଗୋଟେ ଏକରରେ ଆମେ ଦେବାର ବ୍ୟବସ୍ଥା କରିପାରମା। ସେ ହିସାବରେ ଯଦି ଆମେ ଦେଖୁଛୁ ଟ୍ରାକ୍ଟରର ହିସାବରେ ଯଦି ଆମେ ଦେଖମା, 1.5-2 ଟ୍ରଲି ତ ଖତ ହେଇପାର୍ବା ଯେନ୍ଟାକି ଗୋଟେ ଏକରରେ। ଜଣେ ଚାଷୀ 2 ଟ୍ରଲି ଯଦି ଗୋଟେ ଏକରରେ ଦଉଛନ୍ ବୋଇଲେ କେତେ ନା କେତେ ବଢ଼ିଆ। ଆର୍ ଯଦି କମ୍ ସେ କମ୍ ହିସାବରେ ଦେଖମା ବୋଇଲେ 1.5 ଟ୍ରଲି ତକ କି ଗୋଟେ ହେଲେ ଟ୍ରଲି ହେଲେ ଦେବାର୍ ଲାଗି ଚାଷୀ ଚେଷ୍ଟା କରବାର୍ କଥା, ଜୈବିକ ଯଦି ଆମେ ପ୍ରଣାଳୀକେ ଧରିକିରି ଆଗ୍କେ ଯିବାର ଅଛେ। ତାର୍ ବାହାରେ ଆର୍ ଗୋଟେ ସବୁନୁ ଆଜିକାଲି କେତେ ନା କେତେ ବଢ଼ିଆ ସୁବିଧା, ଶାଗୁଆ ସାର ଯେନ୍ଟା ବଲା ହଉଛେ, ଆମେ ଧନିଚା ମଞ୍ଜିକେ ଇଥିରେ ବ୍ୟବହାର କରିପାର୍ମା। ଧନିଚାକେ କାଣା କରବେ, ଠିକ୍ ସମୟ ଜାନିକିରି ମାନେ ଚାଷ ନେଇ ହେଇଥିବାର ଆଗରୁ ଇଟାକେ ଆମେ ବୁନି ଦେମା ଜମିରେ। ଯେତେବେଳେ ଇଟା 20-30 ଦିନର ହେଇଯିବା, ଗଜ ମାନେ ପୁରା ଶାଗ ହେଲା ବାଗିର ସବୁଆଡ଼େ ପୁରା ଚାପିକିରି ଥିବା, ସେଟାକେ ଜୁତିକିରି ଫେର୍ ଘା ମାଟିରେ ମିଶେଇ ଦେମା। ଏନ୍ତା ମିଶେଇ ଦେଲା ପରେ ସେନେ କାଣା ହେବା, ଗୋଟେ ତାମାନେ ଶାଗୁଆ ସାର ମାଟି ପାଇଯିବା, ଯେନ୍ ଶାଗୁଆ ସାରଟା କି ଜବକ୍ଷିଆର ଯାନ ସାର, ଆର୍ ଆଗ୍କେ ଅଧିକ ଦେବାକେ ନେଇ ପଡ଼େ। ସେ ହିସାବରେ ଚାଷୀ ଭାଇମାନେ କାଣା କରିପାରିବେ, ଗୋଟେ ଏକରରୁ କିଛି ନାଇଁ ହେଲେ 12-15 କେଜି ତକ ଧନିଚା ମଞ୍ଜିକେ ବୁନବାର ବ୍ୟବସ୍ଥା କରିପାରିବେ। ଯଦି ପାତଲ ଶୀତଲ କରି ଯେନ୍ତାକିରି ହଉ ଯଦି ବୁନୁ ବୋଲବେ ବୋଇଲେ 10-12 କେଜି ତକ ହେଲେ ନିହାତି ହିସାବରେ ରହିବାର କଥା, କି କମ୍ ସେ କମ୍ 5-8 କେଜି ତକ ହେଲେ ଆମେ ବୁନବାର ବ୍ୟବସ୍ଥା କରବାର କଥା। ଯେନ୍ନେ କି ଆମେ 20-30 କେଜି ତକ ନାଇଟ୍ରୋଜେନ୍ ସାର ଆରାମସେ ଆମେ ପାଇଯିମା। ଯଦି ହିସାବ କରି ଦେଖମା ବୋଇଲେ 40-60 କେଜି ତକ ୟୁରିଆ ଆରାମସେ ଏଥିରେ ମିଳିଯାଇ ପାର୍ବା। ସେଟାକେ ଦେଖିକିରି ଚାଷୀ ଭାଇମାନେ ପ୍ରସ୍ତୁତି ହେବାର କଥା, ହାରାହାରି 1.5 ବସ୍ତା ତକ ୟୁରିଆ ସାର ଆମକୁ ଆର୍ ଘିନ୍ବାକେ ନେଇ ପଡ଼େ ଯଦି ଆମେ ଧନିଚା ବୁନ୍ବାର ବ୍ୟବସ୍ଥା କରୁଛୁଁ। ଆଜିକାଲି ସରକାରୀ ଯୋଜନା ମାଧ୍ୟମରେ ବି ଚାଷୀ ଭାଇମାନଙ୍କୁ ଧନିଚା ଯୋଗେଇ ଦେବାର ବ୍ୟବସ୍ଥା ରହିଛେ। ସେ ହିସାବରେ ଚାଷୀ ଭାଇମାନେ ପାଖର ଯେନ୍ମାନେ ଅଛନ୍, କୃଷକ ସାଥୀ ଅଛନ୍ କି ବ୍ଲକ କୃଷି ଅଧିକାରୀ ଅଛନ୍, ଗ୍ରାମ୍ୟ କୃଷି ଅଧିକାରୀ ଯେନ୍ମାନେ ଅଛନ୍, ତାଙ୍କର ସାଙ୍ଗେ ଯୋଗାଯୋଗ କରିକିରି ବି ସେ ବିହନ କେନ୍ନୁ ପାଇବେ ଆର୍ କେତେରେ ପାଇବେ ଆରାମସେ ଯୋଗାଯୋଗ କରିକିରି ନେଇପାରିବେ, ସେଥିର୍ ଉପରେ ବି ଧ୍ୟାନ ଦେବାର ଦରକାରୀ ରହିଛି। ଆର୍ ଗୋଟେ ବଡ଼ ଜିନିଷ ଯେନ୍ଟା, ଯଦି ରୁଆ କରୁଛନ୍, ଇଆଡ଼େ ଯଦି ପଲ୍ହା ପକଉଛନ୍ ବୋଇଲେ ମୁଖ୍ୟ ଜମିରେ ସିଧା ଧନିଚା ବୁନି ଦେବାର କଥା। ଇଆଡ଼େ ପଲ୍ହା ଯେତେବେଳେ ହେଇଯିବା ସେ ସମୟକେ ଧନିଚା ବି ସିଆଡ଼େ ରେଡ଼ି ହେଇଯାଇଥିବା, ସେଟା ବି ମିଶେଇକିରି ପରବର୍ତ୍ତୀ ସମୟ ଆଗେ କାଦୋ କରିପାରବେ। ନିହାତି ଧ୍ୟାନ ଦଉନ୍ ଆର୍ ସବୁଜ ସାରର ବ୍ୟବହାର କରୁନ୍।

ଏ ଥିଲା ଆଜିର ଚାଷର ହାଲ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଶ୍ରୋତାବନ୍ଧୁ, ଏଥର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ, ଏହାର 338ତମ ଭାଗ।

0: ପ୍ରାଚ୍ୟ ଖଲୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ ଏହାର 338ତମ ଭାଗ ଆକାଶବାଣୀ ବଲାଙ୍ଗୀର
1: ହ୍ୟାଲୋ
2: ରାଜେଶ ବାବୁ ମୁଁ ପୋଲିସ ଥାନାରୁ କହୁଛି
1: ପୁଣି ଥରେ
2: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି ଅନ୍ୟ କୋଠରୀକୁ ଯାଆନ୍ତୁ ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି ଲମ୍ବା ଫସିବେ 10 ଲକ୍ଷ ଦିଅନ୍ତୁ ବଞ୍ଚିଯିବେ
1: ସାର୍ ଏତେ କୋଉଠୁ
2: ଗୋଟେ ଲିଙ୍କ ପଠେଇଛି ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ ବାକି ପରେ
1: ସାର୍ 2 ଲକ୍ଷ
3: କଣ ହେଲା ବାପା
1: ଝିଅ ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି
2: ଆରେ
1: କାଟିଦେଲା
3: ପାନିକ ହୁଅନି ବାପା ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ ଏସବୁ ଫ୍ରଡ୍
1: ଫ୍ରଡ୍
3: ପୁଲିସ ବ୍ୟାଙ୍କ ଆର୍ବିଆଇ ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ ଯଦି ବୁଦ୍ଧିମତା ନ ଦେଖେଇବେ
1: ତ ଟଙ୍କା ହରେଇବେ
4: ଆର୍ବିଆଇ କହେ ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
0: ଏଥର ପ୍ରଚାର କରୁଛୁ ପାରମ୍ପରିକ ଗୀତ ଆଜି ଏଥିରେ ଛାନ୍ଦ କଣ୍ଠ ନବକିଶୋର ମିଶ୍ର ଗୀତ ରଚନା ଭକ୍ତଚରଣ ଦାସ

ପ୍ରଜର କୁଲୁ ପାରମ୍ପରିକ ଗୀତରେ ଛାନ୍ଦ କଣ୍ଠଶିଳ୍ପୀ ଥିଲେ ନବକିଶୋର ମିଶ୍ର ଏବଂ ଆରତୀ ଗୋସ୍ୱାମୀ। ଆକାଶବାଣୀ ବଲାଙ୍ଗୀର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଟ୍ଜ ଯୋଗେ। ସମୟ ବର୍ତ୍ତମାନ 8:00। ଏଥର ସମ୍ବାଦ ଶୁଣିବା ଆକାଶବାଣୀ ଦିଲ୍ଲୀରୁ।

ଆଜି ଏଥିରେ ବିଷୟ ରହିଛି ନେତ୍ରୋତ୍ସବ। ଆଲୋଚନା କରିଛନ୍ତି ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାସ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ପତିତ ପାବନ ଶ୍ରୀଜଗନ୍ନାଥ ହେଉଛନ୍ତି ଭକ୍ତର ଭଗବାନ। ଭକ୍ତ ପ୍ରତି ତାଙ୍କର ସ୍ନେହ ଅମାପ ଅସରନ୍ତି। ବ୍ୟାପ୍ତି ଓ ଦ୍ୟୁତିର ସେ ସାମଗ୍ରିକ ପରିପ୍ରକାଶ। ସାଧାରଣ ମଣିଷ ପ୍ରତି ତାଙ୍କର ଶ୍ରଦ୍ଧା, ତାଙ୍କ ଶ୍ରୀମନ୍ଦିର, ରତ୍ନ ସିଂହାସନ, ଭ୍ରାତୃତ୍ୱ, ଭଗିନୀ ପ୍ରତି ସ୍ନେହ, ସବୁକିଛି ଅପୂର୍ବ। ତାଙ୍କୁ ଦେଖି ଭକ୍ତ ଆତ୍ମବିଭୋର ହୁଏ, ଅନେଇ ରହେ ସେଇ ଚକାଟୁଳାକୁ। ଆହ କି କମନୀୟ ଏକାନ୍ତି! ପ୍ରତି ମୁହୂର୍ତ୍ତରେ ଜଗତବାସୀଙ୍କୁ ଅପଲକ ନୟନରେ ଅନେଇ ରହି ସେ ଆଶୀର୍ବାଦ ଧାରା ବର୍ଷଣ କରି ଚାଲିଛନ୍ତି।

କୋଟି ଦେବତାର ସେ ମୌଢ଼ମଣି, ସେ ଜଗତର ନାଥ ଜଗନ୍ନାଥ। ତାଙ୍କରି ପାଇଁ ବର୍ଷ ସାରା ଅନେକ ଯାନିଯାତ୍ରା, ଅନେକ ପର୍ବପର୍ବାଣୀର ଆୟୋଜନ। ପରମ କାରୁଣିକ ପରମ ବ୍ରହ୍ମ ଶ୍ରୀ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରା ତଥା ଅନ୍ୟାନ୍ୟ ଦେବଦେବୀଙ୍କର ବହୁବିଧ ଯାତ୍ରା ମଧ୍ୟରୁ ନେତ୍ରୋତ୍ସବ ମଧ୍ୟ ଏକ ନୀତି। ଅନବସର କାଳ ଶେଷରେ ଆଷାଢ଼ ମାସ ଅମାବାସ୍ୟା ତିଥିରେ ଅସୁସ୍ଥ ଥିବା ଶ୍ରୀଜୀଉମାନେ ସୁସ୍ଥ ହୋଇ ନବଯୌବନ ଲାଭ କରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି।

0: ସାଧାରଣତଃ ନବଯୌବନ ଦର୍ଶନ ଓ ନେତୃତ୍ୱ ପରିକଳ୍ପନା ମୂଳରେ ଅନେକ ତାତ୍ପର୍ଯ୍ୟ ନିହିତ ଅଛି। ତେଣୁ ଆଜିର ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଠାକୁରଙ୍କ ନେତୃତ୍ୱ। ସେ ସମ୍ପର୍କରେ ଆଲୋକପାତ କରୁଛନ୍ତି ଆମ ଗହଣରେ ଉପସ୍ଥିତ ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାସ।
1: ଶ୍ରୀ ଜଗନ୍ନାଥ ମହାପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ ଦର୍ଶନ ଦେଇ ତୃପ୍ତ କରିଥାନ୍ତି। ଶ୍ରୀ ଜଗନ୍ନାଥ ମହାପ୍ରଭୁ ଯଦି ସମସ୍ତଙ୍କୁ ଆକର୍ଷଣ କରନ୍ତି, ସେ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛି ତାଙ୍କର ଦୁଇଟି ଆଖି। ଏବଂ ଭଗବାନ ଯେତେବେଳେ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ସ୍ନାନ ବେଦୀରେ ସ୍ନାନ କରନ୍ତି, 108 ଗରା ଜଳରେ ସ୍ନାନ କରିଥାନ୍ତି, ସେତେବେଳେ ତାଙ୍କର ସେ ନେତ୍ର ଦୁଇଟି ଟିକେ ଲିଭି ଯାଇଥାଏ। ତେଣୁ ଏଇ ଯେଉଁ 15 ଦିନ କାଳ ଶରୀରର ସଂସ୍କାର ସବୁ କରାଯାଏ, କେଉଁ ଦିନ କେଉଁ କେଉଁ ନୀତି ସବୁ ରହିଛି ସେସବୁ ନୀତି ପାଳିତ ହୁଏ, ଏବଂ ଆଷାଢ଼ ମାସ ଅମାବାସ୍ୟା ତିଥିରେ ମହାପ୍ରଭୁମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହୁଏ, ଏବଂ ନବଯୌବନ ଦର୍ଶନ ପରେ ମହାପ୍ରଭୁମାନଙ୍କର ନେତୃତ୍ୱ ନୀତି ଅନୁଷ୍ଠିତ ହୁଏ। ଏହି ଦିନ ନବଯୌବନ ଦର୍ଶନ ସରିଲେ ପାଣି ପଡ଼ି ଭିତର ଶୋଧ ହୋଇ ଚୂନ ପାଣି ଛିଞ୍ଚାଯାଏ। ଏଥିରେ ଭଗବାନଙ୍କର ଯେଉଁ ଚକ୍ଷୁ, ଯାହାକି ସ୍ନାନ କରିସାରିବା ପରେ ଟିକେ ଖରାପ ହୋଇଯାଇଥାଏ, ଅର୍ଥାତ୍ ଟିକେ ଅଦୃଶ୍ୟ ହୋଇଯାଇଥାଏ, ସେତେବେଳେ ଦତ୍ତ ମହାପାତ୍ରମାନେ ସେମାନେ କ'ଣ କରନ୍ତି, ଯେଉଁ କଳା ଧଳା ଇତ୍ୟାଦି ଯେଉଁ ରଙ୍ଗ ଆଣି ମହାପ୍ରଭୁଙ୍କ ଚକ୍ଷୁକୁ ସେଦିନ ସୁନ୍ଦର ଭାବରେ ପ୍ରସ୍ତୁତ କରିଥାନ୍ତି।

0: ଚନ୍ଦନ ଲାଗି ଓ ମୈଲମ ପରେ ତିନି ଠାକୁରଙ୍କ ନିମିତ୍ତ ନଅ ଖଣ୍ଡ ଓ ସୁଦର୍ଶନଙ୍କ ପାଇଁ ଖଣ୍ଡେ, ଏପରି ସର୍ବମୋଟ ଦଶ ଖଣ୍ଡ ବୈରାଣୀ ବସ୍ତ୍ର ଶ୍ରୀଜୀଉଙ୍କୁ ଲାଗି ହୁଏ। ଠାକୁରଙ୍କ ବସ୍ତ୍ର ଲାଗି ପରେ ପତି ମହାପାତ୍ର ଅକ୍ଷତ, ଶ୍ରୀକର୍ପୂର ଆଳତୀ, ସାତବତୀ ଓ ସଞ୍ଜ କାହାଳୀ ମାଧ୍ୟମରେ ଶ୍ରୀଜୀଉଙ୍କର ବନ୍ଦାପନା କରିଥାନ୍ତି। ସମସ୍ତ ବିଧିବିଧାନ ପରେ ତିନିଜଣ ଦତ୍ତ ମହାପାତ୍ର ତିନି ଗୋଟି ରୂପା ବଟାରେ କଳା ପ୍ରସ୍ତୁତ କରିଥାନ୍ତି ଏବଂ ମନ୍ତ୍ର ଉଚ୍ଚାରଣ ପୂର୍ବକ ଶ୍ରୀଜୀଉଙ୍କର ଶ୍ରୀନେତ୍ର ଲାଗି କରାନ୍ତି।
1: ଏଇ ଦିନ ଯେଉଁ ନୀତି ଆଷାଢ଼ ମାସ ଅମାବାସ୍ୟା ତିଥିରେ ଯେତେବେଳେ ମହାପ୍ରଭୁଙ୍କର ନେତ୍ରୋତ୍ସବ ଅନୁଷ୍ଠିତ ହୁଏ, ତତ୍ପୂର୍ବରୁ ଭଗବାନଙ୍କର ନବଯୌବନ ଦର୍ଶନ ବିଧି ପରିପାଳିତ ହୋଇଥାଏ। ନବଯୌବନ ଦର୍ଶନ ସରିଲେ ଭକ୍ତମାନେ ନିଜ ନିଜ ଘରକୁ ଚାଲିଯାଆନ୍ତି, ସେବକମାନେ ମଧ୍ୟ ଦର୍ଶନ କରନ୍ତି। ଏସବୁ ନୀତି ସରିଗଲା ପରେ ସେହି ଭଗବାନଙ୍କ ସାମ୍ନାରେ ପାଣି ପଡ଼ି ଭିତର ସ୍ୱଦ ହୋଇ ଚୂନ ପାଣି ଛିଞ୍ଚାଯାଏ। ତିନୋଟି ରୂପା ପିଙ୍ଗଣରେ ଚନ୍ଦନ ବିଜୁ ହୋଇ ଆସେ। ପତି ମହାପାତ୍ରେ ତାହାକୁ ସଂସ୍କାର କରିବା ପରେ ଦୈତାପତି ଚନ୍ଦନ ଲାଗି କରନ୍ତି। ଏହାପରେ ମୈଲମ ନୀତି ଅନୁଷ୍ଠିତ ହୁଏ। ତତ୍ପରେ ତିନି ଠାକୁର ନଅ ଖଣ୍ଡ ଓ ଶ୍ରୀ ସୁଦର୍ଶନ ଏକ ଖଣ୍ଡ, ଏହିପରି ଦଶ ଖଣ୍ଡ ବୈରାଣୀ ଲୁଗା ସେଦିନ ମହାପ୍ରଭୁମାନେ ଲାଗି ହୁଅନ୍ତି। ଏହାପରେ ପତି ମହାପାତ୍ରେ ଅକ୍ଷତ, କର୍ପୂର ଆଳତୀ, ସାତବତୀ, ସଞ୍ଜ କାହାଳୀ ବନ୍ଦାପନା କରିବା ପରେ ଦତ୍ତ ମହାପାତ୍ରମାନଙ୍କ ଦ୍ୱାରା ରୂପା ବଟାରେ କିଛି କଳା ପ୍ରସ୍ତୁତ କରିକିରି ଆଣିଥାନ୍ତି। ସେହି କଳାକୁ ତିନିଜଣ ପୂଜକ ତିନୋଟି କାଠିରେ ମହାପ୍ରଭୁମାନଙ୍କର ଶ୍ରୀନେତ୍ରରେ ଲାଗି କରାନ୍ତି। ଏଇ ଯେଉଁ ନୀତି, ଏହା ଏକ ଗୁପ୍ତ ନୀତି, ଏହାକୁ ନେତ୍ରୋତ୍ସବ ବୋଲି କୁହାଯାଏ। ଆମର ନୀଳାଦ୍ରି ମହୋଦୟରେ କୁହାଯାଇଛି, ତତ୍ଚକ୍ଷୁରିତି ମନ୍ତ୍ରେଣ ଦଦ୍ୟା ନେତ୍ର ଦ୍ୱୟଂ ତଦା ଦିବ୍ୟେ ନେତ୍ର ଦ୍ୱୟେ ଜାତେ ବିଷ୍ଣୋର ନେତ୍ରାମ୍ବୁଜେ ନଘା। ଅର୍ଥାତ୍ ଯେତେବେଳେ ପୂଜକମାନେ ସେହି ଯେଉଁ କଳାକୁ ଶ୍ରୀମୁଖର ସେହି ଯେଉଁ ସୁନ୍ଦର ଚକାଚକା ଆଖିରେ ମାରିଦିଅନ୍ତି, ସେତେବେଳେ ତତ୍ଚକ୍ଷୁ ଗୋଟିଏ ମନ୍ତ୍ର ଅଛି, ସେହି ମନ୍ତ୍ର ଗାନ କରି ସେମାନେ ସେହି କଳାକୁ ଲଗେଇ ଦିଅନ୍ତି। ଆଉ ନେତ୍ରୋତ୍ସବ ବଢ଼ିଲେ ପଣ୍ଡା ପତି ମହାପାତ୍ର ଉମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରନ୍ତି।

ମହାପ୍ରଭୁ ମାନେ ଏହି କ୍ଷେତ୍ରରେ ନିଖୁଣ ମାନବୀୟ ଲୀଳା ପ୍ରଦର୍ଶନ କରନ୍ତି। ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସେହି ଚକାଚକା ଆଖି ଦୁଇଟା ସମ୍ପୂର୍ଣ୍ଣତା ଲାଭ କରେ, ସେତେବେଳେ ତାଙ୍କର ଚକ୍ଷୁ ଏତେ ଆକର୍ଷଣୀୟ ହୋଇପଡ଼େ ଯାହାଫଳରେ ଲୋକମାନେ ଆନନ୍ଦରେ ଗଦଗଦିତ ହୋଇଯାଆନ୍ତି। ଏହି ଦିନକୁ ମଧ୍ୟ ଗୋଟିଏ ପକ୍ଷରେ ଶ୍ରୀଜୀଉମାନେ ପ୍ରଥମେ ସେଦିନ ଉଭା ହେଉଥିବା ହେତୁରୁ ଏହି ଦିନକୁ ଉଭା ଅମାବାସ୍ୟା ମଧ୍ୟ କୁହାଯାଏ। ନବଯୌବନ ଦର୍ଶନ ଦିନ ଅନ୍ୟାନ୍ୟ ନୀତି ମଧ୍ୟ ପାଳିତ ହୋଇଥାଏ। ସ୍ନାନ ପୂର୍ଣ୍ଣିମା ରାତ୍ରିରେ ସ୍ନାନ ବେଦୀରୁ ପହଣ୍ଡି ହୋଇକରି ଶ୍ରୀଜଗନ୍ନାଥ ମହାପ୍ରଭୁ, ବଡ଼ ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କ ସହିତ ଶ୍ରୀମନ୍ଦିର ଭିତର କାଠ ନିକଟସ୍ଥ ଅଣସର ପିଣ୍ଡିରେ ବିରାଜମାନ କରିଥାନ୍ତି। ଅଣସର ସମୟରେ ଅଣସର ତାଟି ସମ୍ମୁଖରେ ତିନୋଟି ପଟ୍ଟିଚିତ୍ର ପ୍ରତିମା ରହିଥାନ୍ତି। ଏହି ପଟ୍ଟି ଠାକୁରମାନଙ୍କ ମଧ୍ୟରେ ଶ୍ରୀ ବଳଭଦ୍ରଙ୍କ ବାଡ଼ରେ ବାସୁଦେବ, ଦେବୀ ସୁଭଦ୍ରାଙ୍କ ବାଡ଼ରେ ଭୁବନେଶ୍ୱରୀ, ଶ୍ରୀ ଜଗନ୍ନାଥଙ୍କ ବାଡ଼ରେ ନାରାୟଣ ଅବସ୍ଥା।

0: କରନ୍ତି ଏବଂ ସେଇ ଯେଉଁ ବାସୁଦେବଙ୍କ ପ୍ରତିମା ସମ୍ମୁଖରେ ଦୋଳଗୋବିନ୍ଦ ରହନ୍ତି, ରାମ ରୁହନ୍ତି ଏବଂ ନୃସିଂହ ମଧ୍ୟ ଗୋଟିଏ ଖଟ ଉପରେ ବିରାଜମାନ କରନ୍ତି। ଭୁବନେଶ୍ୱରୀଙ୍କ ପାର୍ଶ୍ୱରେ ଶ୍ରୀଦେବୀ ରୁହନ୍ତି, ଭୂଦେବୀ ମଧ୍ୟ ରୁହନ୍ତି। ନାରାୟଣଙ୍କ ଚିତ୍ର ପ୍ରତିମା ସମ୍ମୁଖରେ ମଦନ ମୋହନ ଏବଂ କୃଷ୍ଣ ଏହିପରି ବିଗ୍ରହମାନେ ଖଟ ଉପରେ ଅଧିଷ୍ଠିତ ହୋଇଥାନ୍ତି। ଚତୁର୍ଦ୍ଦଶୀ ଦିନ ଚକାପସର ଲାଗି ପରେ ନବଯୌବନ ଦର୍ଶନ ଦିନ ପ୍ରଭାତରେ ମଙ୍ଗଳ ଆଳତୀ, ଅବକାଶ ଓ ବେଶ ଇତ୍ୟାଦି ନୀତି ବଢ଼ିବା ପରେ ଦଶାବତାର ପଟିଦିଅମାନଙ୍କର ବାହୁଡ଼ା ବିଜେ ହୋଇଥାଏ। ଖଟ ଉପରେ ବିଜେ କରିଥିବା ସାତ ମୂର୍ତ୍ତିଙ୍କ ମଧ୍ୟରୁ ପାଞ୍ଚ ମୂର୍ତ୍ତିଙ୍କୁ ଦକ୍ଷିଣ ଘରକୁ ଏବଂ ଶ୍ରୀଦେବୀ ଭୂଦେବୀ ଉଭୟଙ୍କୁ ଖଟ ସେଜ ଘରକୁ ନିଆଯାଏ।
1: ଶ୍ରୀଜୀଉମାନଙ୍କର ନେତ୍ରୋତ୍ସବ ବାସ୍ତବିକ ଭକ୍ତଜନଙ୍କର ନେତ୍ର ପବିତ୍ର ଉତ୍ସବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅନବସରର ପଞ୍ଚଦଶ ଦିବସ କାଳ ପ୍ରଭୁ ଦର୍ଶନରୁ ବଞ୍ଚିତ ହୋଇ ଭକ୍ତ ବ୍ୟଥିତ ହୋଇ ପଡ଼ିଥାଏ। ଏହାପରେ ନେତ୍ରୋତ୍ସବ ଅବସରରେ ଯେତେବେଳେ ପ୍ରଭୁ ଚକାଟୋଳାଙ୍କ ଦର୍ଶନ ଲାଭ କରେ ସେ ଅମୀୟ ତଥା ଭଗବତ ଆନନ୍ଦ ପ୍ରାପ୍ତ ହୁଏ।
2: ଶ୍ରୀଜୀଉମାନଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଉତ୍ତରାୟଣ ପୂଜା ଅନ୍ୟତମ। ମକର ସଂକ୍ରାନ୍ତିର ଯାତ୍ରାକୁ ଉତ୍ତରାୟଣ ଯାତ୍ରା କୁହାଯାଏ। ଦ୍ୱିପହର ଧୂପ ସରି ଆଳତୀ ବଢ଼ିବା ପରେ ମକର ଚଉରାଅଶୀ ଭୋଗ ପଟୁଆରରେ ଆସେ। ସେହିଭଳି ଦୋଳଯାତ୍ରା ଅନ୍ୟ ଏକ ଯାତ୍ରା ଅଟେ। ଫାଲ୍ଗୁନ ଶୁକ୍ଳ ଦଶମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଦୋଳଯାତ୍ରା ହୁଏ। ଦୋଳ ଦଶମୀ ଦିନ ମଧ୍ୟାହ୍ନ ଧୂପ ସରିବା ପରେ ତିନି ବାଡ଼ ମୈଲମ ହୋଇ ନାଲି ଲୁଗା ଲାଗି ହୁଅନ୍ତି। ଚାଚେରି ବେଶ ନିମନ୍ତେ ଲକ୍ଷ୍ମୀ ସରସ୍ୱତୀ ଦକ୍ଷିଣ ଘରକୁ ବିଜେ କରନ୍ତି। ଦୋଳଗୋବିନ୍ଦଙ୍କ ଏକାଦଶୀ ଭୋଗ ବନ୍ଦାବନା ଜୟ ବିଜୟ ଦ୍ୱାରଠାରେ ସରିବା ପରେ ଜଗନ୍ନାଥ ବଲ୍ଲଭକୁ ବିଜେ ହୁଅନ୍ତି। ଏକାଦଶୀ ନୀତି ପରି ଦ୍ୱାଦଶୀ ଓ ତ୍ରୟୋଦଶୀରେ ମଧ୍ୟ ନୀତି ହୁଏ। ଫାଲ୍ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଅଗ୍ନି ଉତ୍ସବ ପାଳିତ ହୁଏ। ଏହା ହିରଣ୍ୟକଶିପୁର ଭଗ୍ନୀ ହୋଲିକାର ଭସ୍ମ ହେବା ଓ ପ୍ରହ୍ଲାଦ ରକ୍ଷା ପାଇବାର ସ୍ମୃତିରେ ହୋଲିକା ଦହନ ବା ହୋଲି ଉତ୍ସବ ଭାରତର ବିଭିନ୍ନ ପ୍ରାନ୍ତରରେ ପାଳିତ ହେଉଥିବାର ସ୍ମୃତିକୁ ଉଜ୍ଜୀବିତ କରେ। ଜଗନ୍ନାଥଙ୍କର ପୂର୍ବରୂପ ନୃସିଂହ ହୋଇଥିବାରୁ ତାହାଙ୍କର ଭକ୍ତ ପ୍ରହ୍ଲାଦର ଉଦ୍ଧାର ସ୍ମୃତି ଏଥିରେ ପ୍ରତିଫଳିତ। ଫାଲ୍ଗୁନ ପୂର୍ଣ୍ଣିମା ଦିନ ଜଗନ୍ନାଥଙ୍କର ରାଜବେଶ ହୁଏ। ପୁଣି ଚୈତ୍ର କୃଷ୍ଣ ପ୍ରତିପଦା ତିଥିରେ ହୋଲି ଉତ୍ସବ ଅନୁଷ୍ଠିତ ହୋଇଥାଏ। ଜଗନ୍ନାଥ ଓ ଲକ୍ଷ୍ମୀଙ୍କ ଭିତରେ ଶ୍ରୀମନ୍ଦିରରେ ହୋରି ଖେଳ ହୋଇଥାଏ। ଫଗୁ ଦଶମୀ ଠାରୁ ପୂର୍ଣ୍ଣମୀ ଭିତରେ ଶ୍ରୀଜଗନ୍ନାଥଙ୍କୁ ବୋଇରାଣୀ, ଗଦି ଫେଟା, ବାରଲାଗି, ନେତଫିଟା ଓ ନିଉଛାଳି ପ୍ରଭୃତି ଶାଢ଼ୀ ଲାଗି କରାଯାଏ। ଅନ୍ୟ ଏକ ଯାତ୍ରାର ନାମ ହେଉଛି ଦମନକ ଚତୁର୍ଦ୍ଦଶୀ। ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀକୁ ଦମନକ ଚତୁର୍ଦ୍ଦଶୀ କହନ୍ତି। ଚତୁର୍ଦ୍ଦଶୀ ପୂର୍ବ ଦିନ ଦମନକ ଚୋରି ଯୋଗୁଁ ରାମଲୀଳା ଯାତ୍ରା ବନ୍ଦ ହୁଏ। ତେଣୁ ଚୈତ୍ର ଶୁକ୍ଳ ତ୍ରୟୋଦଶୀରେ ହେଉଥିବା ଦଣା ଚୋରି ବିଧି ଶ୍ରୀମନ୍ଦିରରେ ପାଳିତ ହୁଏ। ଜଗନ୍ନାଥ ବଲ୍ଲଭ ମଠରେ ଥିବା ଦଣା ଗଛକୁ ରାମକୃଷ୍ଣଙ୍କ ସ୍ତ୍ରୀ ହସ୍ତରେ ଲାଗି କରାନ୍ତି। ତ୍ରୟୋଦଶୀ ଦିନ ରାମକୃଷ୍ଣଙ୍କର ଦ୍ୱାରା ଚୋରି ହୋଇ ଅଣାଯାଇଥିବା ଦମନକ ବୃକ୍ଷ ଚତୁର୍ଦ୍ଦଶୀ ଦିନ ଠାକୁରଙ୍କ ପାଖରେ ଲାଗି ହୋଇ ଦମନକ ଯାତ୍ରା ଶେଷ ହୁଏ। ମହାଜନମାନେ ଲକ୍ଷ୍ମୀ, ସରସ୍ୱତୀ ଓ ମଦନ ମୋହନଙ୍କୁ ବିଜେ କରାଇ ବଡ଼ ଦେଉଳକୁ ତିନି ଘେରା ବୁଲି ଭିତର ସିଂହାସନରେ ବିଜେ କରାନ୍ତି। ଚାଙ୍ଗୁଡ଼ିରେ ଥିବା ଦଣା ଗଛମାନ ଓ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଦଣା ଗଛମାନ ମୈଲମ କରାଯାଇ ଶ୍ରୀଜଗନ୍ନାଥ, ବଡ଼ ଠାକୁର ଓ ସୁଭଦ୍ରାଙ୍କୁ ଏହି ଛଅ ଗଛ ଲାଗି କରାନ୍ତି।

ଶୁଣୁଥିଲି ଶ୍ରୀକ୍ଷେତ୍ର ମାଥୁରୀ। ଆଜି ତ୍ରିବିଜୟ ଥିଲା, ନେତ୍ରୋତ୍ସବ। ଆଲୋଚନା କରିଥିଲେ ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାସ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ପ୍ରଯୋଜନାରେ ସହାୟତା କରିଥିଲେ ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।

ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ। ତା ଛଡ଼ା ନ୍ୟୁଜ୍ ଅନ୍ AIR ଆପ୍ରେ ମଧ୍ୟ କାର୍ଯ୍ୟକ୍ରମ ଉପଲବ୍ଧ। ତା ସହ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟେପ୍ରେ ମଧ୍ୟ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ। ଶ୍ରୋତାବନ୍ଧୁ, ଏଥର ଆପଣମାନଙ୍କ ମନୋରଞ୍ଜନ ପାଇଁ ରଖିଛୁ ଓଡ଼ିଆ କଥାଚିତ୍ର ଗୀତ। ଦେଖା ହେଲା ପ୍ରେମ ହେଲା, ପ୍ରଥମେ ଶୁଣିବା ଏହି କଥାଚିତ୍ରର ଗୀତ। ଲେଖିଛନ୍ତି ନିର୍ମଳ ପଣ୍ଡା, ସ୍ୱରବଦ୍ଧ କରିଛନ୍ତି ଚନ୍ଦ୍ରକାନ୍ତ ସୁତାର, କଣ୍ଠଶିଳ୍ପୀ ସ୍ୱୟଂ ପାଢ଼ୀ ଏବଂ ଜ୍ୟୋତିର୍ମୟୀ ନାୟକ।

ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 9ଟା ହେବାକୁ ଯାଉଛି। ଶ୍ରୋତାବନ୍ଧୁ, ଏଥର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ବିବିଧ ଭାରତୀ କେନ୍ଦ୍ରରୁ।

0: ଶ୍ରୋତାବନ୍ଧୁ ନମସ୍କାର, ଆରମ୍ଭ କରୁଛୁ ଫୋନ୍ ଇନ୍ରେ ମନ ପସନ୍ଦ ଗୀତର କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗ। ଉପସ୍ଥାପନାରେ ମୁଁ ସଂସ୍କୃତି ପଟ୍ଟନାୟକ। ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ। ନମସ୍କାର, କିଏ କହୁଥିଲେ?
1: ରାଧାକାନ୍ତ ଭାଇ କହୁଛେ, ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜାଲପାଲିରୁ।
0: କାଣା କରସନ ଆଜ୍ଞା?
1: ଚାଷ କାମ କରୁଛୁ।
0: କାଣା ମାନେ ଧାନ ଚାଷ କରୁଛନ୍?
1: ଧାନ ଚାଷ ଅଛି, ମୁଖଲି ଅଛି, ପୁଟଲ ଅଛି, ବାଇଗନ ଅଛି।
0: ଆଚ୍ଛା, ତ
1: ପୁଟଲ ଯେ ମୁଖଲି ଯିବା ସରି ଯେ ପୁଟଲ ବାହାରିଲାନ, ଏଇଟା ଗୋଟେ 400-500 ମାନେ ହେବା।
0: କେତେ ଥର ମାନେ ଆପଣଙ୍କର ପୁଟଲ ଥରେ ଲଗାସନ କି ହେଇ ସାରିଲେ ଫେର ଥରେ ଲଗାସନ?
1: ଏଇଟା ଥରେ ଲଗାଲେ 3 ବରଷ ତକ ଫଲସେ। ବୁନାଇ ଗୋଟେ କନାଟେ ଅଛି, ସେଟାକେ 3 ବରଷ ପରେ ଟାଡ଼ିକରି ଫେର ଗୋଟେ ଜାଗାରେ ଟ୍ରାନ୍ସପ୍ଲାଣ୍ଟ କରା ପଡ଼ୁଛି ଏଇଟାକି।
0: ଆଚ୍ଛା, କାଙ୍କଡ଼ ବି ହେନ୍ତା କରା ହେସି ନାଇ?
1: ହଁ, କାଙ୍କଡ଼ ବି ଏଇଟା କଙ୍କଡ଼ ଯେନ୍ ଭୋଜନ ହେଟା ବି ଏନ୍ତା କରସନ୍।
0: କଙ୍କଡ଼ ବି ତ କନ୍ଦା ଜଗା ହେସି ନା?
1: ହଁ,
0: ଆମର କାର୍ଯ୍ୟକ୍ରମ ଶୁଣସନ୍?
1: ହଁ, ସବୁ ଶୁଣୁ ମ୍ୟାଡ଼ାମ୍। ଆମେ ପୁରା ଷ୍ଟାର୍ଟ ହେଲା ପରୁ ଆମେ ସନ୍ଧ୍ୟା ତ ପୁରା ସବୁ କାର୍ଯ୍ୟକ୍ରମ ଶୁଣୁଛୁ।

0: ସମୟ ପାଉଛନ୍?
1: ହଁ, ଏଟା ଆମଟା ଡିଷ୍ଟର୍ବ ନା ହୁଏ ମ୍ୟାଡମ୍, ଆମଟା ବହୁତ ବଢିଆ ଆମର ଇନ୍ ସବୁ ଶିଖିନି ଏଫ୍ଏମ୍ରେ, ବେଲେ ରେଡ଼ିଓ ଚାଲିଥିସି ଆର୍ କାମ ବି ଚାଲିଥିସି।
0: ଠିକ୍, ଟିଭି ଦେଖିକିରି କାମ କରି ନେବି, କିନ୍ତୁ ରେଡିଓ ଶୁଣି
1: ଶୁଣି କି ଆମ ରେଡିଓ ଗୋଟେ ଏନ୍ତା ଜିନିଷ ହେ ମ୍ୟାଡମ୍, ଆମକୁ ଏଣ୍ଟରଟେନମେଣ୍ଟ ବି କରିଦେବା, ଶିକ୍ଷା ବି ଦେଉଦେବା, ଆର୍ କାମ ବି ଆମର ଡିଷ୍ଟର୍ବ ନା ହୁଏ।
0: ଆଜି କେନ୍ କଥା ଚିତ୍ର ଗୀତ ଶୁଣବେ କହୁନ?
1: ଆଜି ଗୋପୀ କିଷାନର ଇଏ ଇଚ୍ଛି ହେ କ୍ୟା ଗୀତଟା ଶୁଣିଲୁ।

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ ଇନ୍
1: କାର୍ଯ୍ୟକ୍ରମ। ନମସ୍କାର, ମୁଁ ବଣେଇ କେନ୍ଦ୍ରିକଳାରୁ ଅଶୋକ ପତି କହୁଥିଲି।
0: କୋଉଠୁ କହୁଥିଲେ?
1: ବଣେଇ ସୁନ୍ଦରଗଡ଼ ଜିଲ୍ଲା ବଣେଇ ସବ୍ ଡିଭିଜନ କେନ୍ଦ୍ରିକଳା ଗାଁରୁ ଅଶୋକ ପତି କହୁଥିଲି।
0: କାଣା କରୁସନ୍ ଆପଣ?
1: ଆଜ୍ଞା,
0: କାଣା କରୁସନ୍ ଆପଣ?
1: ଓ, ବହୁତ ଦିନର କଥା ଆଜ୍ଞା, ପ୍ରାୟ 30-32 ବର୍ଷ ପ୍ରାୟ ଟ୍ୟୁସନ କଲି, ତାପରେ ଏବେ ଦୋକାନ ଟିଏ ଦେଇକିରି ଘରେ ଅଛି।

0: ଆଉ ଟିକେ ଡାଇବେଟିସ ହେଲା ବୋଲି ଟିକେ ଚିଡ଼ଚିଡ଼ା ଭଳିଆ ଲାଗିଲା, ଆଉ ଟ୍ୟୁସନ ଛାଡ଼ିଦେଲି। ତା ଛଡା ମୁଁ ଅଭିନୟ ମଧ୍ୟ କରେ, ବିଭିନ୍ନ ପ୍ରକାର ମିନିକିରି ମଧ୍ୟ କରିଥାଏ ଛୋଟ ଛୋଟ ପିଲାମାନଙ୍କୁ। ଆଉ ଯାତ୍ରା ବୋଲେ ଆମ ଗାଁ ଗହଳିରେ ଯୋଉ ଖୋଲା ମଞ୍ଚ ହେଲା, ଥିଏଟର ହେଲା, ତାପରେ ସରକାରଙ୍କର ଦ୍ଵାରା ପ୍ରାୟୋଜିତ ଯୋଉ ଗାଁ ଗହଳିରେ ଯୋଉ ନାଟକ କରାଯାଏ ରାସ୍ତା ଉପରେ, ସେଇଟା ମଧ୍ୟ କରିଛି ଅନେକ ଥର।
1: ଗୋଟେ ଡାଇଲଗ କହୁନ
0: ଏଟା, ଏଇ କିଛି ଦିନ ହେଲା ଆମର 2-3 ଦିନ ହେଲା ଆମର ଦିଲୀପ କୁମାରଙ୍କର ପୁଣ୍ୟତିଥି ଥିଲା, ଆଉ ସେ ଗୋଟେ ମଶାଲ ଫିଲ୍ମରେ ଗୋଟେ ଡାଇଲଗ କହିଥିଲେ ଆଜ୍ଞା, ଯୋଉ ଡାଇଲଗଟା କି ତାଙ୍କର ପତ୍ନୀ ରାସ୍ତା କଡ଼ରେ ପଡିଛନ୍ତି ଏବଂ ସେ ସମସ୍ତଙ୍କୁ ସାହାଯ୍ୟ ମାଗୁଛନ୍ତି କିନ୍ତୁ କେହି ହେଲେ ଶୁଣୁନାହାନ୍ତି। ସେଇ ଡାଇଲଗଟା ଓଡିଆରେ କହିବା ପାଇଁ ଚେଷ୍ଟା ଟିକେ କରିବା ଆଜ୍ଞା। ଭାଇ ଭାଇ ଭାଇ ଭାଇ ଟିକେ ରୁହ ଭାଇ, ଆରେ ହେ ରେବତୀ ରେବତୀ, ତୋର କିଛି ହେବ ନାହିଁ ରେବତୀ, ମୁଁ ଅଛି ମୁଁ ଅଛି, ତମକୁ ଡାକ୍ତରଖାନା ନେବି ରେବତୀ ରେବତୀ, ଏ ରେବତୀ ତମର କିଛି ହେବ ନାହିଁ ରେବତୀ, ଏ ଭାଇ ଭାଇ ଭାଇ ମୋ ସ୍ତ୍ରୀ ସେଠାରେ ପଡିଛି ଭାଇ, ଏ ଭାଇ ଅସୁସ୍ଥ ହେଇକିରି ପଡିଛି ଭାଇ, ସେ ମରିଯିବ ଭାଇ, ଏ ଭାଇ ତାକୁ ଟିକେ ସାହାଯ୍ୟ କର, ଏ ଭାଇ ଭାଇ ଭାଇ ଶୁଣ ଶୁଣ ଶୁଣ, ଏ ମୋବାଇଲରେ ଆମ୍ବୁଲାନ୍ସକୁ ତମେ ଟିକେ ଡାକିଦିଅ ଭାଇ, ମୋ ସ୍ତ୍ରୀଟା ମରିଯିବ ରେ ଭାଇ, ଏ ଭାଇ ଭଉଣୀ ଭଉଣୀ ଟିକେ ଟିକେ କାର୍ଟା ରଖ ଭଉଣୀ, ଟିକେ କାର୍ଟା ରଖ ଭଉଣୀ, ତାକୁ ହସ୍ପିଟାଲକୁ ନେଇଯିବାକୁ ପଡିବ। ଏ ରେବତୀ ରେବତୀ ତମର କିଛି ଅସୁବିଧା ହବ ନାହିଁ, ତମର କିଛି ଅସୁବିଧା ହବନି ରେବତୀ, ଏ ଭାଇ ଭାଇ ଭାଇ ମୋ ସ୍ତ୍ରୀଟା ମରିଯିବ ରେ ଭାଇ, ଏ ଭାଇ ତାକୁ ଡାକ୍ତରଖାନା ନେଇଯାଅ ଭାଇ, ତାକୁ ଡାକ୍ତରଖାନା ଟିକେ ନେଇଯାଅ, ତମର ଭଗବାନ ମଙ୍ଗଳ କରିବ, ତମର ଛୁଆ ପିଲାମାନଙ୍କୁ ସମସ୍ତଙ୍କୁ ସହାୟ ହବ। ଏ ଭାଇ ଭାଇ ମୋ ସ୍ତ୍ରୀଟା ମରିଯିବ ରେ ଭାଇ, ତମେ ତାକୁ ଟିକେ ସାହାଯ୍ୟ କର ଭାଇ, ଏ ଭାଇ
1: ବହୁତ ସୁନ୍ଦର କହିଲେ। ଠିକ, ଆଜି କୋଉ କଥା ଚିତ୍ର ଗୀତ ଶୁଣିବେ?
0: ଆଜି ସୁରେଶ ୱାଡେଙ୍କର ଯେକୌଣସି ଗୋଟେ ଗୀତ, ଭଲ ଗୀତ ତ ତାଙ୍କର ବହୁତ ସୁନ୍ଦର ସୁନ୍ଦର ଗୀତ ଅଛି, ଆଉ ସେଇ ଭିତରୁ ଗୋଟିଏ ସୁରେଶ ୱାଡେଙ୍କର ଦେବେ ଆଜ୍ଞା। ଆଉ ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ସବୁ ଡେଡିକେଟ୍ କରିବା ସହିତ ଆମର ବଲାଙ୍ଗୀର ର ନୀଳାଞ୍ଚଳ ଭଇଙ୍କୁ ମୁଁ ସ୍ପେଶାଲ କରି ଡେଡିକେଟ୍ କରିବି, ଆମର ଜଗତସିଂହପୁର ର ମାମିନା ଗୀତା ସବିତା, ତାପରେ ଡଲି, ତାପରେ ଅଛନ୍ତି ଆମର ମୁନା ବାବୁ, ଏମାନଙ୍କର ସହିତ ଯେତେ ବି ଜଡ଼ିତ ହେଇକିରି ଅଛନ୍ତି ଆମର ଏଇ ପରିବାରରେ, ସମସ୍ତଙ୍କୁ ମୁଁ ଡେଡିକେଟ୍ କରିବା ପାଇଁ ଚାହୁଁଛି, ଆପଣଙ୍କୁ ମଧ୍ୟ ମୁଁ ଶୁଣେଇବା ପାଇଁ ଚାହୁଁଛି।

0: ସମ୍ରାଟ ମୁନା ଭାଇଜାନ କଟିଲା କନ୍ଦାପୁର ଜଗତସିଂହପୁର କହୁଥିଲି।
1: ଆପଣ ମାନେ ବର୍ଷା ଆପଣଙ୍କ ଆଡେ କେମିତି ହେଲା?
0: ହଁ, ବର୍ଷା ତ 29, 30, 1, 2, 3, 4 କିନ୍ତୁ ଏ ବର୍ଷ ଗୋଟେ ଅଦ୍ଭୁତ ବର୍ଷା ହେଇଛି, ବହୁତ ଭଲ ହେଇଛି। କିନ୍ତୁ ରାତିରେ ବର୍ଷା ହୁଏ, ଦିନରେ ଟିକେ ଥାଏ, କିନ୍ତୁ ବର୍ଷ ରାତିରେ ବର୍ଷା ପ୍ରଚୁର ହେଇଛି। ତା ବିଲବାଡ଼ି ସବୁ ପାଣି ହେଇଯାଇଛି, ଥଣ୍ଡା ପାଗ ବି ଟିକେ ପଳେଇ ଆସିଛି। ଯୋଉ ଡହ ଥିଲା ଏଇ 3-4 ଦିନ ମେଘରେ ତାର ଡହଟା ଟିକେ କମିଯାଇଛି, କିନ୍ତୁ ଏଇ 3-4 ଦିନ ଟିକେ ଖରା ହେଉଛି, ଗୁଳୁଗୁଳୁ ଅଛି, କିନ୍ତୁ ଡହ ଏତେ ନାହିଁ। ଆଉ
1: ଗୁଳୁଗୁଳି ପ୍ରଚୁର ହଉଥିବ?
0: ନାଇଁ, ଗୁଳୁଗୁଳି ଇଏ ପ୍ରାକୃତିକ, କାରଣ ମହାପ୍ରଭୁ ଜଗନ୍ନାଥ ଅଣସ ରହିଲେ ନିଶ୍ଚିନ୍ତ ଗୁଳୁଗୁଳି ହୁଏ, ଆଉ ସେ ଗୁଳୁଗୁଳିଟା ଏତେ ବାଧେନି। କିନ୍ତୁ ଯୋଉ ଖରା ଦିନ ଯୋଉ ଗୁଳୁଗୁଳି ହେଇଥିଲା ଆମକୁ ବହୁତ ବାଧୁଥିଲା, ଏବଂ ସେ ଏତେ ଗୁଳୁଗୁଳି ହେଇଛି ଘରେ ଜମା ରହିହେଲା।
1: ନାଇଁ, ଏଥର ତ ବହୁତ ଗରମ ହେଇଛି, ବହୁତ ଗରମ
0: ଗରମ ତ ସେଟା ଆମ ମନୁଷ୍ୟ କୃତ୍ୟ, କାରଣ ଆମେ ସବୁ ଗଛ ଜଙ୍ଗଲ ସବୁଜ ସବୁଜ ସବୁ କାଟି ପଦା କରିଦେଲେ, କଂକ୍ରିଟ ଜଙ୍ଗଲ କଲେ, ସେଟା ଆମ ପାଇଁ ହେଇଛି। କିନ୍ତୁ ଏଇଟା ଆମେ ତ ନିଜେ କରିଦେ କହିବା କାହାକୁ, ଆପଣ ସେ ଯିବା ଯଦି କିଏ ଅଛି ପ୍ରତିବାଦ?
1: ଠିକ କହୁଛନ୍ତି ଆପଣ, ଆମେ ଗରମ, ଆମେ ଯଦି ଗଛ ଲଗେଇବା, ଗଛର ଯତ୍ନ ନେବା, ତାହେଲେ ଯାଇ ଖରା କମିବ ବା ଗରମ କମିବ।
0: ଗଛ ଲଗାଇ କହୁଛନ୍ତି, ଏ ସପ୍ତାହ ବନ ମହୋତ୍ସବ ଚାଲିଛି, କିନ୍ତୁ କଣ ଗଛ ଲଗେଇବା ଆବଶ୍ୟକ ସେଇଟା ଆଜିକାଲି ଲୋକ ବୁଝୁନାହାନ୍ତି। ଲୋକ କଥା ଆମେ ଫୁଲ ଗଛ, ସେ କଦଳୀ ଗଛ, ସେ ପିଜୁଳି ଗଛ, କିନ୍ତୁ କଣ ଗଛ ଲଗେଇଲେ ଆମ ଉପକାର ହଉ? ଯେମିତି ବର ବର ଗଛ ହଉ, ଓସ୍ତ ଗଛ ହଉ, ବଉଳ ଗଛ ହଉ, ତାପରେ ନିମ୍ବ ଗଛ ହଉ, ଚାକୁଣ୍ଡା ଗଛ, କୃଷ୍ଣଚୁଣ୍ଡା ଗଛ, ଏଇ ଗଛ ଲଗେଇ କଣ? ସେ ଛୋଟ ମନ୍ଦିର ଆଜି 10 ବର୍ଷ 20 ସେ ଗୋଟେ ଦୁର୍ମ ଆକାରରେ ଗ୍ରହଣ କରେ, ଯାହାକି ଆଖପାଖ ଅଞ୍ଚଳକୁ ଛାଇ କରିବ, ଏବଂ ଅଙ୍ଗାରକାମ୍ଳ ଶୋଷିକାମ୍ଳ ଅମ୍ଳଜାନ ଯୋଉ ଗଛ ତାକୁ ନ ଲଗେଇକି ଆମେ କୋଉଠି ଆକାଶିଆ ଗଛ, କୋଉଠି ଇଏ ସବୁ ବ୍ୟବସାୟ ଗଛ
1: ଲଗାଇବା,
0: କିଛି ମୂଲ୍ୟ ନାହିଁ।
1: ଆପଣ ଠିକ କଥା କହୁଛନ୍ତି, ମାନେ ଯୋଉ ଗଛରେ ବେଶୀ ଅକ୍ସିଜେନ ମାନେ ପ୍ରଡ୍ୟୁସ କରୁଥିବ ସେମିତିଆ ମାନେ ଦ୍ରୁମ ଲଗେଇବା କଥା। ଆଜି କୋଉ କଥା ଚିତ୍ର ଗୀତ ଶୁଣିବେ?
0: ଆଜି ଗୀତ ଦିଅନ୍ତୁ, ଫିଲ୍ମ ନା ହଉଛି ଆସିକି ପୁରୁଣା ଆସିକି, ଆଉ ତେରେ ବିନ୍ ଜିଲେଙ୍ଗ ହମ୍ ହମ୍, ଆଉ ଏ ଗୀତଟା ଦେଇଦେବେ ଡେଡ଼ରକରେ ଚୁଲବୁଲି ରଶ୍ମିତା ବହି, ସସ୍ମିତା ବହି, ରିକ୍ସିନା ବହି, ତାପରେ ସସ୍ମିତା ସ୍ୱାଇଁ, ରେବତୀ କୁମାର, ବେଣଧରକର, ଶାଲିନୀ ସୁଜ୍ଞାନ, ଇତିଶ୍ରୀ ମିଶ୍ର, ମନୀଷା ମିଶ୍ର, ମନୀଷା ପଟ୍ଟନାୟକ, ଜମ୍ବାବତୀ ବହି, ବନିତା ବହି, ପଙ୍କଜିନ ରଣା, ତାପରେ ନୀଳାଞ୍ଚଳ ବହି, ଗୋପାଳ ନାୟକ, ଚକ୍ରଧର ପୂଜାରୀ, ବୁଲାନାଥ ରଣା, କବିରାଜ ରଣା, ରାମଚନ୍ଦ୍ର ବହି, ମହେନ୍ଦ୍ର ବହି, ପୁରୁଷୋତ୍ତମ ମିଶ୍ର, ଆଉ ବିଶେଷ କରି ଆପଣଙ୍କୁ, ଆପଣଙ୍କ ପୁରା ଟିମ୍, ଆଉ ମୋର ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ମଧ୍ୟ ଏ ଗୀତଟା ମୁଁ ଡେଡ଼ିକେଟ୍ କରିଦେବି।

0: ହ୍ୟାଲୋ, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ହ୍ୟାଲୋ ଆଜ୍ଞା, ଯିବାର ମୋର ନା ଗରିବ କର୍ଣ୍ଣ, ବାହାର ବାହାରି ଘୁମାଣ ଜିଲ୍ଲା ସୋନପୁରରୁ କହୁଛେ।
0: ହଁ ଗରିବ, କେନ୍ତା ଅଛ?
1: ଭଲ ଅଛେ।
0: ଆଉ କାଣା ଚାଲିଛେ?
1: ରଥ ଦେଖି ଜମା ଯାଉଛେ।
0: ରଥର ଲାଗି କାଣା କାଣା ପ୍ରସ୍ତୁତି ଚାଲିଲା ନ?
1: ଆଜି
0: କେନ୍ କଥା ଚିତ୍ର ଗୀତ ଶୁଣବ?
1: ଆଗକେ ଯାତ୍ରା ଆଉଛେ କି ନି? ଗୁଟେ ଭିକାରୀ ବଡ଼ ଥିବା ଗୁଟେ ଜଗନ୍ନାଥ ଭଜନ ଗୁଟେ।

0: ରେଡିଓରେ ବାଜୁଛି।
1: ସକାଳ 6:35 ଆମେ ଶ୍ରୀମଦ ଭାଗବତ ବି ପ୍ରଚାର କରୁଛୁ।
0: ହଁ ଭାଗବତ ଆମର ସମ୍ବଲପୁର ବି ଦଉଛେ, ଆପଣ ବି ଦଉଛନ୍, ତାପରେ ଆମର ଯେନ୍ ଶ୍ରୋତା ବଢିଗଲେ ନ ଆଉ ଠିକ ହେ, ଶ୍ରୋତା ବଢବାରଟା ବହୁତ ଭଲ, ଶଙ୍କର ମାନେ କଥା ଶୁଣି ହଉଛେ ଜାଣି ହଉଛେ, ଆଉ ଆମେ ତ ପୁରୁଣା ଲୋକ ହଉ, ନୂଆ ଲୋକଟା ଶୁଣିକରି ବି ବହୁତ ଖୁସି ଲାଗୁଛେ।
1: ଆଜି କେନ୍ କଥା ଚିତ୍ର ଗୀତ ଶୁଣିବାକୁ?
0: ଆଜ୍ଞା ଆଜି କଥା ଚିତ୍ର ଗୀତ ଶୁଣମା, ନମଖଲାଲ ର ଗୀତଟି ଶୁଣାଇ ଦେବେ।

0: हेलो, आकाशवाणी ବଲାଙ୍ଗୀର ଫୋନ ଇନ୍ କାର୍ଯ୍ୟକ୍ରମ।
1: ନାନୀ ଜୁହାର।
0: ଜୁହାର, କିଏ କହୁଥିଲେ?
1: ସଂଜଗର ବାଇରୁ ସୁବାସ ବଢିଆ କହୁଥିନି।
0: କାଣା କରସନ୍ ସୁବାସ ଭାଇ?
1: କିଛି ନା, ମୁଁ ହେଣ୍ଡିକ୍ୟାପ୍ କିଣି ନାନୀ।
0: କେନ ରହସନ୍ ଆପଣଙ୍କ ଗାଁଟା? କେନ
1: ସଂଜଗର ପାଲି ପାଟନାଗଡ଼ ଭଇସା ଜଗର ପାଲି।
0: ଘରେ ଆଉ କିଏ କିଏ ଅଛନ୍?
1: ଘରେ ବାପା ଅଛନ୍, ଭାଇ, ନାନୀ।
0: କାର୍ଯ୍ୟକ୍ରମ ଶୁଣୁସନ୍ ଆମର?
1: ହଁ ନାନୀ, ତ ଚାଲିଛି ନମ୍ବରଟା।
0: ଆପଣଙ୍କୁ ଭଲ ଲାଗୁଥିବା କାର୍ଯ୍ୟକ୍ରମ ଶୁଣିକି? ନାଇଁ
1: ହଁ, କାର୍ଯ୍ୟକ୍ରମ ସବୁ ଭଲ ଲାଗୁଛି ନାନୀ।
0: ଆଜି କେନ୍ କଥା ଚିତ୍ର ଗୀତ ଶୁଣିବେ କହୁନ?
1: ଆଜି ମରାର ଶୁଣିବ ନାନୀ।

କାର୍ଯ୍ୟକ୍ରମଟିକୁ ଶେଷ କରିବା ପୂର୍ବରୁ ଆମର ଶ୍ରୋତାବନ୍ଧୁମାନଙ୍କ ପାଇଁ ଗୋଟିଏ ସୂଚନା। ଯେଉଁମାନଙ୍କର ଫୋନ୍ କଲ୍ ଆଜିର କାର୍ଯ୍ୟକ୍ରମରେ ସାମିଲ ହେଲା, ସେମାନେ ଗୋଟିଏ ମାସ ପର୍ଯ୍ୟନ୍ତ ଆମକୁ କଲ୍ ନ କରି ଅନ୍ୟ ନୂଆ ଶ୍ରୋତାବନ୍ଧୁମାନଙ୍କୁ ସୁଯୋଗ ଦେବା ପାଇଁ ଅନୁରୋଧ। ଆଜି ତ ସମୟ ହେଲାଣି ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛି। ନମସ୍କାର।

0: ପ୍ରଜର କଲୁ ଫୋନ୍ ଇନ୍ରେ ମନପସନ୍ଦ ଗୀତର କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗ। ଉପସ୍ଥାପନାରେ ଥିଲେ ସଂସ୍କୃତି ପଟ୍ଟନାୟକ, ପ୍ରଯୋଜନ ମନୋଜ କୁମାର ପୂଜାରୀ। ଆକାଶବାଣୀ ବଲାଙ୍ଗୀର।
1: ପ୍ରଚାର ପ୍ରସାରର ଶକ୍ତିଶାଳୀ ଗଣମାଧ୍ୟମ ହେଉଛି ଆକାଶବାଣୀ।
2: ବ୍ୟବସାୟ ବାଣିଜ୍ୟର ଅଭିବୃଦ୍ଧି ପାଇଁ ଆକାଶବାଣୀର ସାହାଯ୍ୟ ନିଅନ୍ତୁ।
1: ବିଜ୍ଞାପନ ମାଧ୍ୟମରେ ଅଗଣିତ ଶ୍ରୋତାଙ୍କ ପାଖକୁ ପଠାନ୍ତୁ ଆପଣଙ୍କ ବାର୍ତ୍ତା।
2: ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ନିଜର ଉପସ୍ଥିତି ଜାହିର କରିଥିବା ଜନପ୍ରିୟ ଗଣମାଧ୍ୟମ ଆକାଶବାଣୀରେ ବିଜ୍ଞାପନ ଦେବା ପାଇଁ ଯୋଗାଯୋଗ କରନ୍ତୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ।
1: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡି ହେଲା sdair@gmail.com।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଟ୍ଜ ଯୋଗେ। ଏଥର ଶୁଣିବା ଆସନ୍ତୁ ଦାଢ଼୍ୟତା ଭକ୍ତି। ଆଜି ଏଥିରେ ରଘୁ ଅରକ୍ଷିତ ସମ୍ବାଦର ପ୍ରଥମ ଭାଗ।

ରଘୁ ଅରକ୍ଷିତ ସମ୍ବାଦ ବଙ୍ଗଦେଶର ହରିପୁର ସହରରେ ପିତା କୃଷ୍ଣ ମହାପାତ୍ର ଏବଂ ମାତା ବିମଳାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ ଭକ୍ତ ରଘୁ ଅରକ୍ଷିତ। ପରିସ୍ଥିତି କ୍ରମେ ରଘୁ ଅରକ୍ଷିତଙ୍କ ସହିତ ଗଙ୍ଗାଧର କରଣଙ୍କ ଏକମାତ୍ର କନ୍ୟାଙ୍କର ବିବାହ ସ୍ଥିର ହୋଇଛି। ବିବାହ ସ୍ଥିର ହୋଇସାରିବା ପରେ ଉଭୟଙ୍କ ଅଜାଣତରେ ଈଶ୍ୱରଙ୍କୁ ସ୍ମରଣ କରି ପରସ୍ପର ପ୍ରତି ନିଜକୁ ଉତ୍ସର୍ଗ କରିଦେଇଛନ୍ତି। ଉଭୟ ପ୍ରେମିକ ଓ ପ୍ରେମିକାଙ୍କର ଈଶ୍ୱରଙ୍କ ପ୍ରତି ସମର୍ପଣ ଭାବ ଯୋଗୁଁ ପରିଶେଷରେ କିପରି ଉଭୟଙ୍କର ମିଳନ ହୋଇଛି ତାହାକୁ ନେଇ ରଚିତ ରଘୁ ଅରକ୍ଷିତ ସମ୍ବାଦ।

ଶୁଣୁଥିଲେ ଦାଢ଼୍ୟତା ଭକ୍ତି କାର୍ଯ୍ୟକ୍ରମ। ଆଜି ଥିଲା ଏହାର ରଘୁ ଅରକ୍ଷିତ ସମ୍ବାଦର ପ୍ରଥମ ଭାଗ। ରଚନା ରାମ ଦାସ, ସଙ୍ଗୀତ ନିର୍ଦ୍ଦେଶନା ଚୌଧୁରୀ ଭାରତୀ କୃଷ୍ଣ, ପ୍ରଯୋଜନା ଦୀପକ ସାମନ୍ତରାୟ। ଆକାଶବାଣୀ ବଲାଙ୍ଗୀର।

ହ୍ୟୁମେନ୍ ସାଗର ଏବଂ ଅସୀମ ପଣ୍ଡାଙ୍କ କଣ୍ଠରେ ଶୁଣୁଥିଲେ ଏହି ଗୀତଟି ଅରୁଣ ମନ୍ତ୍ରୀଙ୍କ ରଚନାରୁ, ସଙ୍ଗୀତ ନିର୍ଦ୍ଦେଶନା ଅସଦ ନିଜାମ, ପରବର୍ତ୍ତୀ ଗୀତ କୁମାର ବାପି ଏବଂ ଅଞ୍ଜଳିଙ୍କ କଣ୍ଠରେ, ଗୀତ ରଚନା ପଞ୍ଚାନନ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାସ। ଗୀତଟି ଶୁଣିବା ପୂର୍ବରୁ ଏହି ବିଜ୍ଞାପନ।

0: ପାଇଁ ବଲାଙ୍ଗୀର କେନ୍ଦ୍ରରେ ପ୍ରଚାର କରନ୍ତୁ ଆପଣଙ୍କ ବ୍ୟବସାୟ ସମ୍ବନ୍ଧୀୟ ବିଜ୍ଞାପନ।
1: ନିଜର ବ୍ୟବସାୟ ସେବା ଗ୍ରାହକଙ୍କ ପାଖରେ ସହଜରେ ସୁବିଧାରେ ପହଞ୍ଚାଇବା ପାଇଁ ଆକାଶବାଣୀ ହେଉଛି ଶ୍ରେଷ୍ଠ ମାଧ୍ୟମ।
0: ନିଜର ବ୍ୟବସାୟିକ ଲକ୍ଷ୍ୟ ପୂରଣ ଅଭିବୃଦ୍ଧି ପାଇଁ ରେଡିଓ ବିଜ୍ଞାପନର ସାହାଯ୍ୟ ନିଅନ୍ତୁ।
1: ଅଗଣିତ ଶ୍ରୋତାଙ୍କ ପାଖରେ ଆପଣଙ୍କ ବ୍ୟବସାୟର ବାର୍ତ୍ତା ବିଜ୍ଞାପନ ମାଧ୍ୟମରେ ପହଞ୍ଚାଇବାକୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ।
0: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡିଟି ହେଲା sdairbalangir@gmail.com।
2: ପ୍ରଚାର କଲୁ ଓଡ଼ିଆ ସୁଗମ ସଙ୍ଗୀତ ଆକାଶବାଣୀ ବଲାଙ୍ଗୀର। ଶ୍ରୋତାବନ୍ଧୁ, ଆମ କେନ୍ଦ୍ରରୁ ସନ୍ଧ୍ୟା ସମୟରେ ଏବଂ ରାତିରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ଜଣାଇ ଦେଉଛୁ। ଆଜି ସନ୍ଧ୍ୟା 5ଟାରେ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ରହିଛି। 5:30ରେ ପାରମ୍ପରିକ ଗୀତ, ହିନ୍ଦୀ ଭକ୍ତିଗୀତ ଶୁଣିପାରିବେ। ସନ୍ଧ୍ୟା 5:45, 6:10 ଓଡ଼ିଆ ଭକ୍ତିଗୀତ, 6:30 ରାଜ୍ୟସ୍ତରୀୟ ପ୍ରସାରଣରେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ରହିଛି 7:30। ରାତି 8:00 ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ପୁରୀ ଜିଲ୍ଲା କଲେକ୍ଟରଙ୍କ ସହ ସାକ୍ଷାତକାର ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 8:15 ତୁଳସୀ ରାମାୟଣ ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ ରହିଛି 8:30। ଏହା ପରେ ପରେ ସମ୍ବାଦ ଶୁଣିପାରିବେ ଏବଂ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରିବୁ 9:15। ଆପଣମାନଙ୍କ ମନୋରଞ୍ଜନ ପାଇଁ ରଖିଛୁ ଓଡ଼ିଆ କଥାଚିତ୍ର ଗୀତ 10:00। 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ, ଏଥିରେ ଆଜି ଅଭିଜିତ ପୁହଣକରଙ୍କ କିବୋର୍ଡ଼ ବାଦନ ରହିଛି। ଶ୍ରୋତାବନ୍ଧୁ, ଏଥିଲା ଆମ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ବିବିଧ ଭାରତୀ କେନ୍ଦ୍ରରୁ।

0: ये सुनते हुए हमारे एक साथी ने थोड़ा जोर देकर इस बात को कहा है कि ये कव्वाली पूरी बजने दीजिएगा, बीच में बंद मत कीजिएगा। बहुत अच्छा लगा आपकी ये बात जान करके। आप इतने अधिकार के साथ ये बात बोलते हैं, आपका प्यार है विविध भारती के प्रति, इसके लिए आप ऐसा कहते हैं, हमने आपको पूरी ये कव्वाली सुनवा दी है। एक हमारे साथी लिख रहे हैं कि मुझे लगता है कि जब मैं खाना पकाते समय संगीत सुनती हूँ तब भोजन बहुत स्वादिष्ट बनता है, और कब भोजन तैयार हो जाता है ये भी पता नहीं चलता। एक साथी ये भी लिख रहे हैं कि जिंदगी के सफर में कई बार ऐसा मोड़ आता है जब इंसान खुद को
1: संवाद पढ़ुछंती महेश्वर साहू। मुख्य संवाद, भारत युक्तराष्ट्र गणराज्य यूके मध्यरे आसंता काली ठारु लागू हेबो ऐतिहासिक व्यापक आर्थिक और वाणिज्य चुक्ति। ଭାରତର ଇଞ୍ଜିନିୟରିଂ ଓ ଔଷଧୀୟ ସମେତ ବିଭିନ୍ନ କ୍ଷେତ୍ରରେ ହ୍ରାସ ପାଇବ ରପ୍ତାନୀ ଶୁଳ୍କ। ନୂଆଦିଲ୍ଲୀର ଭାରତ ମଣ୍ଡପରେ ଆରମ୍ଭ ହେଲା ଦେଶର ସର୍ବବୃହତ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ସମର୍ଥିତ ଲସ୍କରେ ତୋଇବା ମୁଖ୍ୟ ହାଫିଜ୍ ସୟିଦ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ଏବଂ ଫିଫା ବିଶ୍ୱକପ୍ର ପ୍ରଥମ ସେମିଫାଇନାଲରେ ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ମ୍ୟାଚ୍। ଭାରତ ଓ ଯୁକ୍ତରାଷ୍ଟ୍ର ଗଣରାଜ୍ୟ ୟୁକେ ମଧ୍ୟରେ ଆସନ୍ତାକାଲିଠାରୁ ବ୍ୟାପକ ଆର୍ଥିକ ଓ ବାଣିଜ୍ୟିକ ଚୁକ୍ତି ଲାଗୁ ହେବ। ଏହି ଚୁକ୍ତି ଫଳରେ ଭାରତରୁ ରପ୍ତାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ 99% ପର୍ଯ୍ୟନ୍ତ ରପ୍ତାନୀ ଶୁଳ୍କ ହ୍ରାସ ପାଇବ। ବିଶେଷ ଭାବେ ବୟନଶିଳ୍ପ, ଚମଡ଼ାଜାତ ଦ୍ରବ୍ୟ, ଜୋତା, ଔଷଧୀୟ ଉତ୍ପାଦନ ଏବଂ ଇଞ୍ଜିନିୟରିଂ କ୍ଷେତ୍ରକୁ ଅତ୍ୟଧିକ ଲାଭ ମିଳିପାରିବ। ଉଭୟ ଦେଶ ଲୋକମାନଙ୍କୁ ବିକାଶ କାର୍ଯ୍ୟରେ ସାମିଲ କରିବା ଏବଂ ରଣନୈତିକ ଭାଗିଦାରିତା ଦୃଢ଼ କରିବା ପାଇଁ ପ୍ରତିବଦ୍ଧ। 2021 ମେ ମାସରୁ ଏହି ଐତିହାସିକ ବୁଝାମଣା ଲାଗି ମଞ୍ଚ ପ୍ରସ୍ତୁତ ହୋଇଥିଲା। 2030 ମସିହା ପର୍ଯ୍ୟନ୍ତ ଏହି ବୁଝାମଣା ଅଧୀନରେ ଭାରତ ୟୁକେ ବାଣିଜ୍ୟ କାରବାରକୁ 100 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ବିଶ୍ୱସ୍ତରରେ ଭାରତର ବିକାଶ ଯାତ୍ରାକୁ ସମନ୍ୱିତ, ସହନଶୀଳ ଏବଂ ପ୍ରତିଯୋଗିତା ସମ୍ପନ୍ନ କରିବା ଲାଗି ଏହି ବୁଝାମଣା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଇଛି। ଉଭୟ ଦେଶ ମଧ୍ୟରେ ଏହି ବୁଝାମଣାର ରୂପରେଖ ଜନକୈନ୍ଦ୍ରିକ ହୋଇପାରିଛି। ସୂଚନା ଅନୁଯାୟୀ ଭାରତରୁ ରପ୍ତାନୀ ହେବାକୁ ଥିବା ଖାଦ୍ୟ ସାମଗ୍ରୀ ଉତ୍ପାଦ ଉପରେ 70% ପର୍ଯ୍ୟନ୍ତ ଶୁଳ୍କ ହ୍ରାସ ହେବାକୁ ଥିବାବେଳେ ସାମୁଦ୍ରିକ ଉତ୍ପାଦ ଉପରେ 21%ରୁ ଅଧିକ, ଇଞ୍ଜିନିୟରିଂ ଏବଂ ଅଟୋ ଯନ୍ତ୍ରାଂଶ ଉପରେ 18%, ଚମଡ଼ା ଏବଂ ଜୋତା ଉତ୍ପାଦ ଉପରେ 16% ପର୍ଯ୍ୟନ୍ତ ଓ ବୟନ ଉତ୍ପାଦ ଉପରେ 12% ଶୁଳ୍କ ହ୍ରାସ ପାଇ ଶୂନ ହେବ। ଏହି ବୁଝାମଣା ଦେଶର କୃଷକ, ମତ୍ସ୍ୟଜୀବୀ, ଏମ୍ଏସ୍ଏମ୍ଇ, ନିର୍ମାତାଙ୍କ ବ୍ୟବସାୟକୁ ସହଜ ଓ ସୁଦୃଢ଼ କରିବା ସହ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଭାରତର ସମନ୍ୱୟକୁ ସୁଦୃଢ଼ କରିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସିପ୍ରିୟା ରଙ୍ଗନାଥନ ଭାରତ ଓ ପାଲେଷ୍ଟାଇନ୍ ମଧ୍ୟରେ ଥିବା ଦୀର୍ଘକାଳୀନ ସହଯୋଗପୂର୍ଣ୍ଣ ସମ୍ପର୍କକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଗତକାଲି ବ୍ରସେଲ୍ସରେ ପାଲେଷ୍ଟାଇନ୍ ଡୋନର ଗ୍ରୁପ୍ର ଦ୍ୱିତୀୟ ମନ୍ତ୍ରୀସ୍ତରୀୟ ବୈଠକରେ ଭାରତର ଯୋଗଦାନ ପରେ ସେ କହିଛନ୍ତି, ପାଲେଷ୍ଟାଇନ୍ ଅଧିବାସୀମାନଙ୍କର ସାମଗ୍ରିକ ବିକାଶ, କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ ଏବଂ ମାନବିକ ସହାୟତା କ୍ଷେତ୍ରରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେ କହିଛନ୍ତି, ପାଲେଷ୍ଟାଇନ୍ରେ ଚାଲିଥିବା ଭାରତ ସମର୍ଥିତ ଓ ଅନୁଦାନପ୍ରାପ୍ତ ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ସ୍ୱାସ୍ଥ୍ୟସେବା, ଶିକ୍ଷା, ସାମର୍ଥ୍ୟ ନିର୍ମାଣ ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ ଉପରେ ପର୍ଯ୍ୟବେସିତ। ଏହି ଅବସରରେ ଶ୍ରୀମତୀ ରଙ୍ଗନାଥନ ପୁନର୍ବାସ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ସମ୍ପର୍କିତ କେତେକ ନୂତନ ପ୍ରକଳ୍ପର ଘୋଷଣା କରିଛନ୍ତି। ପାଲେଷ୍ଟାଇନ୍ ଶରଣାର୍ଥୀଙ୍କ ଥଇଥାନ ନିମନ୍ତେ ଭାରତ ଜାତିସଂଘ ରିଲିଫ୍ ଏବଂ କାର୍ଯ୍ୟ ପ୍ରତିଷ୍ଠାନକୁ ନିରନ୍ତର ସହାୟତା ଯୋଗାଇ ଦେଉଥିବା

0: ସେ କହିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆଜି ଦେଶର ସର୍ବବୃହତ ବିଶ୍ୱସ୍ତରୀୟ ବୟନଶିଳ୍ପ ପ୍ରଦର୍ଶନୀ ଭାରତ ଟେକ୍ସ 2026କୁ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ପରିକଳ୍ପନାରେ ଆୟୋଜିତ ଏହି ପ୍ରଦର୍ଶନୀ ଆନ୍ତର୍ଜାତିକ ମଞ୍ଚରେ ପରିଣତ ହୋଇଛି। ଚଳିତ ବର୍ଷ 130 ଦେଶରୁ 60,000 ଅଧିକ କ୍ରେତା ଓ ପ୍ରଦର୍ଶନକାରୀଙ୍କ ସହ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ଏବଂ ଉଦ୍ୟୋଗୀମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି। ବିଭିନ୍ନ ଦେଶ ସହ ସ୍ୱାକ୍ଷରିତ ମୁକ୍ତ ବାଣିଜ୍ୟ ଚୁକ୍ତି ଦେଶର ବୟନଶିଳ୍ପ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିଥିବା ସେ କହିଛନ୍ତି।
1: दुनिया के 130 देशों से ऊपर बायर आए। अभी मोदी जी ने 56 देशों से FTA हो रहा, कुछ से हो गया है कुछ से बाकी। ये बताता है कि आज 60,000 से ऊपर एग्जीबिटर आए। और सबसे बड़ी खासियत है इस एक्सपो में 90% MSME आए हैं। मैं उम्मीद कर रहा हूं कि इस बार जो बायर आ रहे हैं ये सारे दुनिया के रिकॉर्ड को तोड़ेंगे।
0: କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଏବଂ ବିଭିନ୍ନ ରାଜ୍ୟର ବୟନଶିଳ୍ପ ମନ୍ତ୍ରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରାୟ 14 ଦେଶର ପ୍ରଦର୍ଶନ ଏବଂ 20 ଅଧିକ ଦେଶର 350 ବିଶେଷଜ୍ଞ ଓ ବକ୍ତା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଭାରତ ଟେକ୍ସ 2026ରେ 20,000 ଅଧିକ ବୟନଜାତ ଉତ୍ପାଦ ପ୍ରଦର୍ଶିତ ହୋଇଛି। ଜମ୍ମୁର ସ୍ୱତନ୍ତ୍ର ଏନ୍ଆଇଏ କୋର୍ଟ ପାକିସ୍ତାନ ସମର୍ଥିତ ଆତଙ୍କୀ ଗୋଷ୍ଠୀ ଲସ୍କର ଏ ତୋୟବାର ମୁଖ୍ୟ ହାଫିଜ୍ ସଇଦ୍ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ମାମଲାରେ ଚାଲିଥିବା ତଦନ୍ତ ପ୍ରକ୍ରିୟାର ଅଂଶସ୍ୱରୂପ ଏହି ୱାରେଣ୍ଟ ଜାରି କରାଯାଇଥିବା ଆମ ଜମ୍ମୁ ସମ୍ଭାଦଦାତା ଜଣାଇଛନ୍ତି। ଗତ 8 ତାରିଖରେ ଏନ୍ଆଇଏ କୋର୍ଟର ସ୍ୱତନ୍ତ୍ର ବିଚାରପତି ଏହି ୱାରେଣ୍ଟ ଜାରି କରିଛନ୍ତି। ଆଜି ନେତ୍ରୋତ୍ସବରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ପରମ୍ପରା ଅନୁସାରେ ଶ୍ରୀ ସୁଦର୍ଶନ ଦେବଙ୍କ ବୁଣାଟ ନୀତି ଶେଷ ହେବା ପରେ ଚକ ଅପସର କରାଯିବ। ଏହାପରେ ମହାପ୍ରଭୁଙ୍କ ମଙ୍ଗଳାଳତି, ମୈଲମ, ଅବକାଶ ନୀତି ଶେଷ କରାଯାଇ ଦଶ ଅବତାର ଠାକୁର ବାହୁଡ଼ା ବିଜେ କରିବେ। ପରେ ତାଟି ଫିଟିବା ସହ ଶ୍ରୀବିଗ୍ରହମାନଙ୍କର ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ନୀତି ନିର୍ଘଣ୍ଟ ଅନୁସାରେ ଆଜି ଅପରାହ୍ନ ପ୍ରାୟ 2 ପରଠାରୁ ପ୍ରଥମ ଭିତରକାଠ ନିକଟରୁ ପରମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଆସନ୍ତା 16 ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଜାତିସଂଘ ପରିଷଦ ୟୁଏନ୍ଏସ୍ସିର 2028-29 କାର୍ଯ୍ୟକାଳ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ଭାରତ ନିର୍ବାଚନ ଲଢ଼ିବ। ଆନୁଷ୍ଠାନିକ ଭାବେ ଏଥିପାଇଁ ଭାରତ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ସଦସ୍ୟତା ପାଇଁ ଭାରତର ଅଭିଯାନକୁ ନେତୃତ୍ୱ ନେବା ଲାଗି ନ୍ୟୁୟର୍କରେ ଅଛନ୍ତି। ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଗତରାତିରେ ଭାରତର ପ୍ରାର୍ଥୀତ୍ୱ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଶ୍ୱଶାନ୍ତି, ସୁରକ୍ଷା ଏବଂ ସମନ୍ୱିତ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ଭାରତର ଶାନ୍ତି, ଆଦର୍ଶ, ବିଶ୍ୱାସ ଏବଂ ଅଖଣ୍ଡତା ଆଧାରିତ ଦୃଷ୍ଟିକୋଣ ସହାୟକ ହୋଇପାରିବ। ଅସ୍ଥାୟୀ ସଦସ୍ୟ ପାଇଁ ଭାରତର ଯୋଗ୍ୟତା ଉପରେ ଆଲୋକପାତ କରି ଡକ୍ଟର ଜୟଶଙ୍କର ଜାତିସଂଘ ଶାନ୍ତି ମିଶନରେ ଭାରତର ଅବଦାନ ଉପରେ ମତ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ଏହି ମିଶନ କାର୍ଯ୍ୟକାରୀ ହେବା ପରଠାରୁ ଭାରତର ପ୍ରାୟ 3 ଲକ୍ଷ କର୍ମଚାରୀ 50 ମିଶନରେ ଅଂଶଗ୍ରହଣ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ତୃତୀୟ ଦିନ ପାଇଁ ଇରାନରେ ଆକ୍ରମଣ ଜାରି ରଖିଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ସେଣ୍ଟକମ୍ ପକ୍ଷରୁ କୁହାଯାଇଛି ଯେ ଆବୁ ମୁସା ବନ୍ଦର, ଆବାସ, ବୁସେହର, ଚାବାହର, ଜାସ୍କ ଏବଂ କୋନାରକ ଅଞ୍ଚଳରେ ଇରାନର ଉପକୂଳ ପ୍ରତିରକ୍ଷା ବ୍ୟବସ୍ଥା, କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଘାଟି ସହ ସାମରିକ କ୍ଷମତାକୁ ଲକ୍ଷ୍ୟଭେଦ କରାଯାଇଛି। ଇରାନ ଏହି ଆକ୍ରମଣକୁ ସ୍ୱୀକାର କରିଥିଲେ ମଧ୍ୟ କୌଣସି ଜୀବନହାନୀ କିମ୍ବା କ୍ଷୟକ୍ଷତିର ସୂଚନା ଦେଇନାହିଁ। ପ୍ରତିକ୍ରିୟାରେ ଇରାନ ବାହାରିନ୍, ଜୋର୍ଡାନ୍ ଏବଂ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ସଂଯୁକ୍ତ ଆରବ ଏମିରେଟ୍ ସହ ସମ୍ପର୍କରେ ଥିବା 2 ତୈଳବାହୀ ଜାହାଜ ଉପରେ ଆକ୍ରମଣ କରିଛି। 2020 ସଂଗଠିତ ଦିଲ୍ଲୀ ଦଙ୍ଗାରେ ଅଙ୍କିତ ଶର୍ମା ନାମକ ଗୁଇନ୍ଦା ଅଧିକାରୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ସମର୍ଥନ କରୁଥିବା ବିଜେପି ଅଭିଯୋଗ କରିଛି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ ଅବସରରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ ଦିଲ୍ଲୀ ନ୍ୟାୟାଳୟଙ୍କ ଆଦେଶକୁ ସ୍ୱାଗତ କରିଛନ୍ତି। ଗତକାଲି ଦିଲ୍ଲୀର ଏକ ନ୍ୟାୟାଳୟ ଆମ୍ ଆଦମୀ ପାର୍ଟିର ପୂର୍ବତନ କାଉନ୍ସିଲର ତାହିର ହୁସେନ ଏବଂ ଅନ୍ୟ 4 ଗୁଇନ୍ଦା ଅଧିକାରୀଙ୍କ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଫିଫା ବିଶ୍ୱକପ୍ରେ ଆଜି ପ୍ରଥମ ସେମିଫାଇନାଲ ଫ୍ରାନ୍ସ ଏବଂ ସ୍ପେନ୍ ମଧ୍ୟରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 12:30 ଟେକ୍ସାସର ଡଲାସ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଆରମ୍ଭ ହେବ।

0: समाधान के लिए समर्थन फिर से दोहराया। भारत और ब्रिटेन के बीच व्यापक आर्थिक और व्यापार समझौता कल से लागू होगा। भारत का सबसे बड़ा वैश्विक वस्त्र कार्यक्रम भारत टेक्स 2026 आज से नई दिल्ली में शुरू। बिहार और उड़ीसा में आज मूसलाधार बारिश की संभावना। इसके साथ ही दोपहर समाचार का ये अंक समाप्त हुआ। नमस्कार।
1: ଏତେବେଳ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ତେବେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ପୁରୀ ଶ୍ରୀମନ୍ଦିରରେ ଆଜି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଅପରାହ୍ନରେ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥା ଉପରେ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ସମ୍ଭାବନା। ରାଜ୍ୟରେ ଲାଗି ରହିଛି ବର୍ଷା। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉମାନଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେଉଛି। ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପୂର୍ବରୁ ଅଣସର ତାଟିରେ ପୂଜା ପାଉଥିବା ପଟ୍ଟିଦିଅମାନଙ୍କୁ ବିସର୍ଜନ କରାଯାଇଛି। ଶ୍ରଦ୍ଧାଳୁମାନେ ସେହି ବିଗ୍ରହଙ୍କୁ ଦାରୁବ୍ରହ୍ମ ରୂପରେ ଦର୍ଶନ କରିଛନ୍ତି। ଏହାକୁ ନବଯୌବନ ଦର୍ଶନ କୁହାଯାଏ। ଶୁଣନ୍ତୁ ଏ ସମ୍ପର୍କିତ ଏକ ରିପୋର୍ଟ।
2: ପୁରୀ ଶ୍ରୀମନ୍ଦିରରେ ଆଜି ଦତ୍ତ ମହାପାତ୍ର ସେବକମାନଙ୍କ ଦ୍ୱାରା ବନକଲାଗି ନୀତି ଶେଷ ହେବା ପରେ ଦୈତାପତିମାନେ ଭିତରକୁ ଯାଇ ଚକା ଅପସାର କରିଛନ୍ତି। ଏହାପରେ 10 ଅବତାର ଠାକୁରମାନଙ୍କ ନିକଟରେ ମଙ୍ଗଳ ଆଳତି, ମୈଲମ ଓ ଅବକାଶ ନୀତି କରାଯାଇଛି। ପରେ ମହାଜନ ସେବକମାନେ 5 ମୂର୍ତ୍ତି ବିଜେ ପ୍ରତିମାଙ୍କୁ, ଦକ୍ଷିଣୀ ଘର ଓ ଭୂଦେବୀ ଶ୍ରୀଦେବୀଙ୍କୁ ଖଟ ସେଜ ଘରକୁ ବିଜେ କରାଇଥିଲେ। 3 ପଟିଦିଅଙ୍କୁ ବିମଳା ମନ୍ଦିର ପାର୍ଶ୍ୱରେ ଥିବା ମଣ୍ଡଣୀ ଘରକୁ ବିଜେ କରାଯିବା ସହ କୋଠ ସୁଆଁସିଆ ଅଣସର ତାଟିଗୁଡ଼ିକୁ ଖୋଲିଥିଲେ। ଭିତର କାଠ ନିକଟରୁ ପ୍ରଥମେ ପରିମାଣିକ ଦର୍ଶନ ଓ ପରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଉ ମାତ୍ର ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଶ୍ରୀବିଗ୍ରହମାନଙ୍କୁ ସ୍ୱାଗତ କରିବା ପାଇଁ ରଥ ଓ ପଥ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ରତାରୂଢ଼ ଶ୍ରୀବିଗ୍ରହଙ୍କ ଦିବ୍ୟ ଦର୍ଶନର ମହାର୍ଘ୍ୟ ମୁହୂର୍ତ୍ତକୁ ଭକ୍ତ ଚାହିଁ ରହିଛି। ଶ୍ରୀକ୍ଷେତ୍ର ପୁରୀରେ ଏହି ଶୁଭ ଅବସର ପାଇଁ ଭକ୍ତି ଓ ଭାବମୟ ପରିବେଶ ସୃଷ୍ଟି ହୋଇଛି। ଆକାଶବାଣୀ କଟକ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣିଆ।
1: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଛି।

0: ହୋଇଛି। ଏହି ଅବସରରେ ମନ୍ଦିର ପରିସରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଏଥିରେ 12 ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ସହ ବିଭାଗୀୟ ମୁଖ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। କେଜିରୁ ପିଜି ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥାର ମାର୍ଗଦର୍ଶିକା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି, କୌଣସି ଶିକ୍ଷାନୁଷ୍ଠାନ ସ୍ୱଇଚ୍ଛାରେ ଦେୟ ବୃଦ୍ଧି କରିପାରିବେ ନାହିଁ। ଆର୍ଥିକ ସ୍ୱଚ୍ଛଳ ନଥିବା ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ନ ହେବା ପାଇଁ ଏଥିରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ବୃତ୍ତିଗତ ଶିକ୍ଷାକୁ କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି। ଚଳିତ ବର୍ଷ ରିଆଡମିଶନ ମଧ୍ୟ ସାମ୍ସ ପୋର୍ଟାଲ ଜରିଆରେ କରିହେବ। ନାମ ଲେଖାଇବା ସମୟରେ ଅର୍ଥ ପ୍ରଦାନ କରିଥିବା ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ COVID-19 ଦୃଷ୍ଟିରେ ରଖି ଆଜି ଭୁବନେଶ୍ୱର ଲୋକସେବା ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରହିବା ସହ କରୋନା ଟେଷ୍ଟିଂ କିଟ୍ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୋଗାଯୋଗରେ ଅଛନ୍ତି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। କୋଭିଡ୍ର କୌଣସି ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ପରୀକ୍ଷା କରାଇ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ ପୁନଃ ନିର୍ଦ୍ଧାରଣ କରିଛନ୍ତି। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଏନ୍ପିପିଏ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ଏହି କ୍ରମରେ ରାଜ୍ୟର ସମସ୍ତ ଔଷଧ ଦୋକାନ ସମ୍ମୁଖରେ ପୁନଃ ନିର୍ଦ୍ଧାରିତ ଦର ଲଗାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍ତି। ଏହି ତାଲିକାରେ ବିଶେଷ କରି ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍ରୋଗ, କର୍କଟ ସଂକ୍ରମଣ, ଶ୍ୱାସରୋଗ, ଆଖିରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଔଷଧର ମୂଲ୍ୟ ସ୍ଥିର ରଖାଯାଇଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 98ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ସେବା, ସଂଗ୍ରାମ, ସଂସ୍କାର ଓ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ 1877 ଅକ୍ଟୋବର ମାସ 9 ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାନବ ସେବାକୁ ମାଧବ ସେବା ଭାବେ ନୀତି କରିଥିବା ଗୋପବନ୍ଧୁ କର୍ମକୁ ଜୀବନର ମାନଦଣ୍ଡ ଭାବେ ବାଛିଥିଲେ। ଗୋପବନ୍ଧୁ 1917 1921 ପର୍ଯ୍ୟନ୍ତ ବିହାର ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ 1921 ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ପୂର୍ବରୁ 1903 ଉତ୍କଳ ସମ୍ମିଳନୀରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ 1909 ପୁରୀର ସତ୍ୟବାଦୀଠାରେ ବକୁଳ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ମଧ୍ୟ ଅଗ୍ରଣୀ ଦୈନିକ ଖବରକାଗଜ ସମାଜର ପ୍ରତିଷ୍ଠାତା ଥିଲେ। ଏହି ଅବସରରେ ବିଧାନସଭା ପରିସରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଓଡ଼ିଶାର ସ୍ୱାଭିମାନ, ସେବା, ତ୍ୟାଗ ଓ ମାନବିକତାର ପ୍ରତୀକ ଉତ୍କଳମଣିଙ୍କ ଆଦର୍ଶ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଲୋକ କଲ୍ୟାଣ ଓ ସମାଜସେବା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ଆଗାମୀ ପିଢ଼ିକୁ ସଦାସର୍ବଦା ପଥ ପ୍ରଦର୍ଶକ କରିବ ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଆଜି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର 98ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ଆଜି ତାଙ୍କର ଓଡ଼ିଶା ପାଇଁ ଏବଂ ଓଡ଼ିଶାର ଲୋକଙ୍କର ପାଇଁ, ଓଡ଼ିଆଙ୍କର ଅସ୍ମିତା ପାଇଁ ଯେଭଳି ଭାବରେ ସେ ଆମକୁ ଆହ୍ୱାନ ଦେଇକି ଯାଇଛନ୍ତି, ନୂଆ ଓଡ଼ିଶା ଗଠନ କରିବା ସହିତ ସମୃଦ୍ଧ ଓଡ଼ିଶା ପରିକଳ୍ପନାର ଏ ରୂପରେଖ ହେଉଛି ତାଙ୍କର ଲକ୍ଷ୍ୟ। ଆଜି ଆମ ସରକାର ତାକୁ ସେହି ଲକ୍ଷ୍ୟ ପଥରେ ଯାଉଛନ୍ତି ଏବଂ ନୂଆ ଓଡ଼ିଶା ଗଠନ ହେବା ସହିତ ସମୃଦ୍ଧ ଓଡ଼ିଶା ଆଜି ତା ଲକ୍ଷ୍ୟ ପଥରେ ନିଶ୍ଚିତ ଭାବରେ ହାସଲ କରିବ।
0: ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତି ପରିଡ଼ାଙ୍କ ସମେତ ମନ୍ତ୍ରିମଣ୍ଡଳ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ ପରିସରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳନ କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝୀ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନାଦର୍ଶ, କର୍ତ୍ତବ୍ୟ ପରାୟଣତା ଓ ତ୍ୟାଗ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାର 2026-27 ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଆବେଦନ ତାରିଖ ଘୋଷଣା କରିଛନ୍ତି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଆସନ୍ତା ମାସ 14 ପର୍ଯ୍ୟନ୍ତ ଜାରି ରହିବ। ଏନେଇ ଭୁବନେଶ୍ୱର ପର୍ଯ୍ୟଟନ ଭବନ ପରିସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମତୀ ପରିଡ଼ା କହିଛନ୍ତି, ପର୍ଯ୍ୟଟନ ବିଭାଗ ଏବଂ ପରିବହନ ବିଭାଗର ସହଯୋଗରେ ଚଳିତ ବର୍ଷ

ବରିଷ୍ଠ ନାଗରିକମାନଙ୍କୁ ବାରାଣାସୀ, ଅଯୋଧ୍ୟା, ରାମେଶ୍ୱରମ୍ ମଦୁରାଇ ଏବଂ ହରିଦ୍ୱାର ଋଷିକେଶ ଭଳି ପବିତ୍ର ତୀର୍ଥସ୍ଥଳୀ ଭ୍ରମଣର ସୁଯୋଗ ପ୍ରଦାନ କରାଯିବ। ଯାତ୍ରା ସମୟରେ ପରିବହନ, ରହଣି, ଖାଦ୍ୟପେୟ, ଯାତ୍ରୀ ବୀମା ଓ ଚିକିତ୍ସା ଆଦି ବ୍ୟବସ୍ଥା କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବରିଷ୍ଠ ନାଗରିକଙ୍କ ଆଧ୍ୟାତ୍ମିକ ଆକାଂକ୍ଷା ଓ ତୀର୍ଥଯାତ୍ରାର ଅଭିଳାଷକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଯୋଜନାର ଆରମ୍ଭ କରାଯାଇଛି। ସଫେଇ କର୍ମଚାରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ସୁରକ୍ଷିତ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାରେ ନମସ୍ତେ ଦିବସ ପାଳନ କରାଯାଉଛି। ଏହି ଅବସରରେ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ, ସରକାରୀ କଲ୍ୟାଣ ଯୋଜନାରେ ସଂଯୋଗ ଶିବିର, ଆୟୁଷ୍ମାନ ଭାରତ କାର୍ଡ ଓ ନମସ୍ତେ ପରିଚୟପତ୍ର ବଣ୍ଟନ, ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ ବିତରଣ ଏବଂ ଆଧୁନିକ ଯାନ୍ତ୍ରିକ ସ୍ୱଚ୍ଛତା ଉପକରଣର ପ୍ରଦର୍ଶନୀ ଆୟୋଜନ କରାଯିବ। ଉଲ୍ଲେଖନୀୟ ସେବା ପାଇଁ ସଫେଇ କର୍ମଚାରୀଙ୍କୁ ସମ୍ମାନିତ ମଧ୍ୟ କରାଯିବ। ପାଣିପାଗ। ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ଉତ୍ତର ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 13ଟି ଜିଲ୍ଲା ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ସର୍ବାଧିକ 155 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ମଧ୍ୟାହ୍ନ 12ଟା ସୁଦ୍ଧା 610.21 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 14,624 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 38,699 ଘନଫୁଟ ଜଳ ନିଷ୍କାସିତ ହେଉଛି। ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଆଜି ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ପୁରୀ ଶ୍ରୀମନ୍ଦିରରେ ଆଜି ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଅପରାହ୍ନରେ ହେବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦେୟମୁକ୍ତ ଶିକ୍ଷା ବ୍ୟବସ୍ଥା ଉପରେ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ସମ୍ଭାବନା। ରାଜ୍ୟରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ ଶୁଣୁଥିଲେ ଏବେ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ଅପରାହ୍ନ 5ଟା। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ଉମଙ୍ଗ।

କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀ ରାଖାଲ ଚନ୍ଦ୍ର ମହାନ୍ତି ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନାରୁ।

ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ଶୁଣୁଥିଲେ ଛାନ୍ଦ କଣ୍ଠଶିଳ୍ପୀମାନେ ଥିଲେ ନବକିଶୋର ମିଶ୍ର, ସୁମିତ୍ରା ଗରାବଡ଼ୁ ଏବଂ ରାଖାଲ ଚନ୍ଦ୍ର ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ ହିନ୍ଦୀ ଭକ୍ତି ଗୀତ, କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ।

ଶୁଣୁଥିଲେ ହିନ୍ଦୀ ଭକ୍ତି ଗୀତ। କଣ୍ଠଶିଳ୍ପୀ ଥିଲେ ଅନୁରାଧା ପଟୱାଲ। ସମୟ ବର୍ତ୍ତମାନ ସନ୍ଧ୍ୟା 6 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି ସମୟ ପରେ।

ଏଥର କହି ରଖୁଛୁ, ଆଜି ଆମ କେନ୍ଦ୍ରରେ ପ୍ରଚାର ହେବାକୁ ଥିବା ଅବଶିଷ୍ଟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସନ୍ଧ୍ୟା 6:10 ଶୁଣିବେ ଓଡ଼ିଆ ଭକ୍ତିଗୀତ, କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ। କାର୍ଯ୍ୟକ୍ରମ ଉଦୟ ଭାରତ ରିଲିକରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:30। ଜିଲ୍ଲା ହାଲଚାଲର ସମୟ 7:25। ଏଥିରେ ଶୁଣିବେ ପୁରୀ ଜିଲ୍ଲାର ଖବର। ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ରାତି 7:30। ଏଥିରେ ଶୁଣିବେ ବର୍ଷାଦିନିଆ ଗାଈଗୋରୁଙ୍କ ଟିକାକରଣ ଓ ଘାସ ଚାଷ, ଏ ସମ୍ପର୍କରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ପୁଇନ୍ତଲା ଡକ୍ଟର ସଞ୍ଜୟ କୁମାର ମହାକୁରଙ୍କ ସହ ଆଲୋଚନା। ରାତି 8:00 ଶ୍ରୀକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ଘୋଷଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ପୁରୀ ଜିଲ୍ଲାପାଳଙ୍କ ସହ ସାକ୍ଷାତକାର। ରାତି 8:15 ଧାରାବାହିକ ତୁଳସୀ ରାମାୟଣର 81ତମ ଭାଗ। ହିନ୍ଦୀ ଭକ୍ତିଗୀତଟିଏ ଶୁଣିବେ 8:25। 8:30 ଆଞ୍ଚଳିକ ଗୀତ। ରାତି 9:15 ବିବିଧ ଭାରତୀ କାର୍ଯ୍ୟକ୍ରମ। ରାତି 10:00 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ। 10:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଅଭିଜିତ ପୁହଙ୍କରଙ୍କ କିବୋର୍ଡ ବାଦନ। ଏଥର ଆସନ୍ତାକାଲି ସକାଳ 6:05 ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା। 6:30 ଆମ ପରିବେଶ। ଶ୍ରୀମଦ୍ ଭାଗବତର 511ତମ ଭାଗ ସକାଳ 6:35। ଓଡ଼ିଆ ଭକ୍ତିଗୀତ ଶୁଣିବେ 7:25। ଚାଷର ହାଲର ସମୟ 7:35। ଶ୍ରୀରାମଚରିତ ମାନସର 349ତମ ଭାଗ 7:40। ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ଚମ୍ପୁ ପ୍ରଚାର କରିବୁ ସକାଳ 7:50। 8:30 ଶ୍ରୀକ୍ଷେତ୍ର ମାଧୁରୀ। 8:45 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ। ସକାଳ 9:00 ରହିଛି ବିବିଧ ଭାରତୀ କାର୍ଯ୍ୟକ୍ରମ। ଏଥିଲା କାର୍ଯ୍ୟକ୍ରମର ସୂଚନା। ଏଫ୍ଏମ୍ ବ୍ୟାଣ୍ଡ 101.9 MHz ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଏଥର ଶୁଣିବା ଓଡ଼ିଆ ଭକ୍ତିଗୀତ। ଗୀତ ରଚନା ଅଲେଖ ବିଶ୍ୱାଳ, କଣ୍ଠଶିଳ୍ପୀ ନମିତା।

ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତ, କଣ୍ଠଶିଳ୍ପୀ ଥିଲେ ନମିତା ଅଗ୍ରୱାଲ। ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ରାଜ୍ୟସ୍ତରୀୟ ପ୍ରସାରଣରେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ପରେ।

ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ଆମ କେନ୍ଦ୍ର ସରକାର, ଯାହାଦ୍ୱାରା ନିୟମିତ ଚଳାଚଳ ସୁବିଧା ହେବା ସହ ବାଣିଜ୍ୟ କାରବାର ମଧ୍ୟ ସହଜ ହୋଇପାରୁଛି। ତେବେ କେତେକ ଚାରିଚକିଆ ଗାଡ଼ି ଉଭୟ ଡିଜେଲ ଓ ପେଟ୍ରୋଲ ଇନ୍ଧନ ଉପରେ ନିର୍ଭର କରନ୍ତି, ପୁଣି ଭାରିଯାନ ଗୁଡ଼ିକ ଡିଜେଲ ଇନ୍ଧନ ଉପରେ ନିର୍ଭର କରିଥାନ୍ତି, ଯାହାକି ଅଧିକ ବାୟୁ ପ୍ରଦୂଷଣ ହେବାର ଦେଖିବାକୁ ମିଳୁଛି। ଲୋକମାନଙ୍କ

0: ସ୍ୱାସ୍ଥ୍ୟ ହାନି ହେଉଛି ଏବଂ ପରିବେଶ ଉପରେ ଏହାର କୁପ୍ରଭାବ ପଡ଼ୁଛି। ଏପରି ଅସୁବିଧା ଏବଂ ପ୍ରଦୂଷିତ ବାତାବରଣକୁ ଆଖି ଆଗରେ ରଖି ଇ ବସ୍ ବା ଇଲେକ୍ଟ୍ରିକ୍ ବସ୍ ସେବା ଆରମ୍ଭ କରିଛନ୍ତି ଆମ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଇ ବସ୍ ସେବା ଯୋଜନା ମାଧ୍ୟମରେ ଦେଶର ଅନେକ ରାଜ୍ୟରେ ଇ ବସ୍ ଚଳାଚଳ କରୁଛି। କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକର ଆର୍ଥିକ ସହଭାଗିତାରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିରେ ସବସିଡ ଦେବାର ବ୍ୟବସ୍ଥା କରିଛନ୍ତି ସରକାର। କହିବାକୁ ଗଲେ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ସରଳୀକରଣ କରିବାରେ ଇ ବସ୍ ସେବା ଉତ୍ତମ ପଦକ୍ଷେପ। ପୁଣି ଇ ବସ୍ ଚଳାଚଳ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାରେ ବେଶ ସହାୟକ ହୋଇଥାଏ। ଏହି ଅବସରରେ ଆଜି ରହିଛି ବିଷୟ ପ୍ରଧାନମନ୍ତ୍ରୀ ଇ ବସ୍ ସେବା। ଏ ସମ୍ପର୍କରେ କହିଛନ୍ତି ଲେଖକ ତଥା ସ୍ତମ୍ଭକାର ବିଦ୍ୟାଧର ମହାରଣା।
1: ବର୍ତ୍ତମାନ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ସବୁଠୁ ସାଂଘାତିକ ସମସ୍ୟା ସୃଷ୍ଟି କରିଛି। ଏହା ଯୋଗୁଁ ପ୍ରତିବର୍ଷ ବାୟୁମଣ୍ଡଳର ଉତ୍ତାପ ବଢି ବଢି ଯାଉଛି, ଯାହାଫଳରେ କି କୃଷି ବ୍ୟାହତ ହେଉଛି, ସମୁଦ୍ର ଜୁଆର ବାଢି ଆସୁଛି, ବର୍ଷାର ଅନିୟମିତତା ଦେଖାଯାଉଛି ଏବଂ ମଣିଷଙ୍କର ସ୍ୱାସ୍ଥ୍ୟ ହାନି ମଧ୍ୟ ଘଟୁଛି। ତେଣୁ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏହାର ମୁକାବିଲା କରିବା ପାଇଁ ବିଶ୍ୱର ସବୁ ଦେଶ ବର୍ତ୍ତମାନ ଚିନ୍ତା ବ୍ୟକ୍ତ କରୁଛନ୍ତି। ପ୍ୟାରିସ ଚୁକ୍ତି 2016 ହେଇଥିଲା, ଏଥିରେ ସବୁ ଦେଶ ସ୍ଥିର କଲେ ଯେ ଅନ୍ତତଃ 2050 ଭିତରେ ବାୟୁମଣ୍ଡଳକୁ ଯୋଉ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ହଉଛି, ସବୁଜ ଗୃହ ବାଷ୍ପ ନିର୍ଗମନ ହଉଛି, ତାକୁ କେମିତି ଶୂନ୍ୟ ଲେବୁଲ ଖସେଇବେ। ତା ଦ୍ୱାରା କଣ ହବ ନା ବାୟୁମଣ୍ଡଳର ଉତ୍ତାପ ନିୟନ୍ତ୍ରିତ ଅବସ୍ଥା ରହିବ, ଆଉ ଲୋକମାନଙ୍କ ବିଶେଷ କ୍ଷତି ହବନି। ଭାରତ ମଧ୍ୟ ସେଥିରେ ସ୍ୱାକ୍ଷର କରିଛି। ସବୁଜ ଗୃହ ବାଷ୍ପ କହିଲେ ଆମେ 4-5 ଗ୍ୟାସକୁ ବୁଝଉ। ପ୍ରଥମ ହଉଛି ଅଙ୍ଗାରକାମ୍ଳ ଗ୍ୟାସ, କାର୍ବନ ମନୋକ୍ସାଇଡ, ଓଜନ, ମିଥେନ, ନାଇଟ୍ରସ ଅକ୍ସାଇଡ। ଏଗୁଡାକ ବାୟୁମଣ୍ଡଳକୁ ଅଧିକ ମାତ୍ରାରେ ଗଲେ କଣ ହୁଏ ନା ବାୟୁମଣ୍ଡଳର ଉତ୍ତାପ ବଢିଯାଏ ଆଉ ଜଳବାୟୁର ପରିବର୍ତ୍ତନ ଘଟେ। ଏଗୁଡାକ ଦିଟା କାରଣ ଅଛି ଜଳବାୟୁ ପରିବର୍ତ୍ତନ, ଗୋଟେ ହେଉଛି ପ୍ରାକୃତିକ କାରଣ ଆଉ ଗୋଟେ ହଉଛି ମାନବକୃତ କାରଣ। ଆମର ରାସ୍ତାରେ ବହୁତ ଗାଡି ମୋଟର ଚାଲୁଛି, ଯାହାଫଳରେ କି ଯୋଉ ଅଙ୍ଗାରକାମ୍ଳ ଗ୍ୟାସ କାର୍ବନ ମନୋକ୍ସାଇଡ ବାୟୁମଣ୍ଡଳକୁ ପ୍ରଦୂଷଣ କରିଦେଉଛି। ତେଣୁ ସମସ୍ତେ ବର୍ତ୍ତମାନ ଚିନ୍ତା କରୁଛନ୍ତି ଆର ବିକଳ୍ପ କଣ। ପ୍ରଥମେ ଚିନ୍ତା କରାଗଲା ଯେ ଆମେ ଇଲେକ୍ଟ୍ରିକ ଯଦି ଯାନ ବ୍ୟବହାର କରିବା ତାହେଲେ ହୁଏତ ଏଇ ବାୟୁମଣ୍ଡଳର ଅବସ୍ଥା ସୁଧୁରିଯିବ, କାରଣ ଏଥିରେ ଅଙ୍ଗାରକାମ୍ଳ ଯିବନି। ତେଣୁ ଇଲେକ୍ଟ୍ରିକ ଗ୍ୟାସ ଯାନ ବ୍ୟବହାର କରିବା ପାଇଁ ପ୍ରଥମେ ଭାରତ ମଧ୍ୟ ତାର ନେଲା କେମିତି କଣ କରାଯିବ। ଜୁଲାଇ 2023 ନୀତି ଆୟୋଗ ଗୋଟିଏ ଇଲେକ୍ଟ୍ରିକ ଯାନ ପାଇଁ ଗୋଟିଏ ରୋଡ୍ମ୍ୟାପ୍ କଲେ। ସେଥିରେ ସେମାନେ କହିଛନ୍ତି ଯେ ଭାରତରେ ଅନ୍ତତ 2-ଚକିଆ ହଉ, 3-ଚକିଆ ହଉ, 4-ଚକିଆ ହଉ, ସବୁ ଗାଡ଼ିଗୁଡ଼ିକ ଇଲେକ୍ଟ୍ରିକ ଯାନ ବ୍ୟବହାର ହବ। ତେଣୁ ଏଇଟା ପାଇଁ ସେ ଯୋଉ ସରକାର ସ୍ତରରେ ନିଆଯାଇଛି ତାର ପ୍ରଥମ ପଦକ୍ଷେପ ସ୍ୱରୂପ କେତେକ ବ୍ୟବସ୍ଥା କରାହେଇଛି ଯେ ଏଥିରେ ସରକାର ରିହାତି ଦଉଛନ୍ତି। ଇଲେକ୍ଟ୍ରିକ ଯୋଉ 2-ଚକିଆ ଯାନ ବା 4-ଚକିଆ ଯାନ ବ୍ୟବହାର କଲେ ରୋଡ୍ ଟାକ୍ସ ଛାଡି ଦଉଛନ୍ତି, ତାକୁ କିଛି ଇନକମ୍ ଟାକ୍ସ ମଧ୍ୟ ଦେଉଛନ୍ତି। ସେ ପରିପ୍ରେକ୍ଷୀରେ ଗୋଟେ ବଡ ଯୋଜନା ବାହାରିଲା ପ୍ରଧାନମନ୍ତ୍ରୀ ଇ ବସ୍ ଯୋଜନା। ଇ ଯୋଜନାଟି 16 ଅଗଷ୍ଟ 2023 ଆରମ୍ଭ ହେଲା, ତାକୁ ଦେଶରେ ପ୍ରଥମେ ସ୍ଥିର କରାଗଲା। ଅନ୍ତତଃ ପକ୍ଷେ 10,000 ଇଲେକ୍ଟ୍ରିକ ବସ୍ ଆମର ଭାରତରେ ତାକୁ ଚଳେଇବେ। ସେ ବସ୍ ଗୁଡିକ କୋଉଠି ଚାଲିବ, କେତୋଟି ସହରରେ ଚାଲିବ, ସେଥିପାଇଁ ସ୍ଥିର ହେଲା ଭାରତର 169 ସହର ସ୍ଥିର କରାଗଲା। ସେହି ସହର ଭିତରୁ ଓଡ଼ିଶାର ଗୋଟେ ହଉଛି ଭୁବନେଶ୍ୱର, ଆଉ ଗୋଟେ ହଉଛି କଟକ, ଆଉ ଗୋଟେ ରାଉରକେଲା। ତାର ଜନସଂଖ୍ୟା ଅନୁସାରେ ବସ୍ ର ମଧ୍ୟ ସ୍ଥିର କରାଗଲା। ଯାହାର ଜନସଂଖ୍ୟା ଥିବ 20-40 ଲକ୍ଷ ତାକୁ ଦିଆଯିବ 150 ବସ୍, ଆଉ 5-10 ଲକ୍ଷ ଥିଲେ 100 ବସ୍ ଦିଆଯିବ, ଏବଂ 5 ଲକ୍ଷରୁ କମ୍ ଥିଲେ 50 ବସ୍ ଦିଆଯିବ। ଏଇ ଯେ ବସ୍ ଗୁଡିକ ଦିଆଯିବ ଏଗୁଡ଼ିକ ହଉଛି ସରକାରୀ ଆଉ ଘରୋଇ ସହଭାଗିତାରେ କରାଯିବ। ଘରୋଇ ମାନେ ଉତ୍ସାହିତ ହେଇକି ସେମାନେ ବସ୍ କିଣିବେ, ତାକୁ ସରକାର ରିହାତି ଦେବେ, ରାଜ୍ୟ ସରକାର କିଛି ପଇସା ଖର୍ଚ୍ଚ କରିବେ, କେନ୍ଦ୍ର ସରକାର କିଛି ପଇସା ଖର୍ଚ୍ଚ କରିବେ। ଏଇ ଯୋଜନାରେ ପ୍ରାୟ 38,000 ବିଜୁ ଶକ୍ତି ସମ୍ପନ୍ନ ବସ୍ 2028-29 ଚାଲିବ। ଏଥିପାଇଁ କେନ୍ଦ୍ର ସରକାରଙ୍କର ଯୋଉ ବଜେଟ୍ ଆରମ୍ଭ ହେଇଛି 3,435 କୋଟି ଟଙ୍କା ବ୍ୟୟ ମଞ୍ଜୁରି ଅଲରେଡି କରିସାରିଲେଣି। ଗୋଟେ ବ୍ୟବସ୍ଥା ହୋଇଛି ଯେ ବସ୍ ଚଳାଚଳ କରିବ, କିଲୋମିଟର ପଶି ଯାହା ଖର୍ଚ୍ଚ ହବ ତାକୁ କେନ୍ଦ୍ର ସରକାର ପ୍ରଥମେ ତାକୁ ବହନ କରିବେ। ସେଇ ବହନ କରିବା ପାଇଁ ତାଙ୍କର ସ୍ଥିର କରାହେଇଛି ଯେ ବଡ଼ ବୟସରେ କିଲୋମିଟରକୁ 24 ଟଙ୍କା, ମଧ୍ୟମରେ 22 ଟଙ୍କା, ଆଉ ଛୋଟ ବୟସରେ 20 ଟଙ୍କା କେନ୍ଦ୍ର ସରକାର ଦେବେ। ଏଗୁଡାକୁ ସେ କ୍ୱାର୍ଟରଲି ବେସିସରେ ଦେବେ, ପ୍ରଥମ 3 କ୍ୱାର୍ଟରର ସେ ଆଗୁଆ ଦେଇଦେବେ, ତାପରେ ପରବର୍ତ୍ତୀ ସମୟରେ 3 ମାସ ପରେ ପରେ ସହାୟତା ଦେବେ। କିନ୍ତୁ ଗୋଟେ ସର୍ତ୍ତ ରହିଛି, ତାଙ୍କର ଯେତିକି ନିର୍ଦ୍ଧାରିତ କିଲୋମିଟର ଅଛି ସେତିକି ଯଦି ସେମାନେ ଚଳାଚଳ କରିବେ ତାହେଲେ କେନ୍ଦ୍ର ସରକାର ସେତିକି ଦେବେ।

ତା ଯଦି କମ ଚଳଚଳି କରିବେ ତା ଅନୁସାରେ ଅନୁପାତରେ ତା ପରିମାଣଟା କମିବ, ଆଉ ଯଦି ଅଧିକା ଖର୍ଚ୍ଚ କଲେ ତାହେଲେ ସେଟାକୁ ରାଜ୍ୟ ସରକାର ଭରଣା କରିବେ କିମ୍ବା ସହର ତାର ନିଜ ତରଫରୁ ତାକୁ ଭରଣା କରିବ। ଇଏ ହେଲା ଗୋଟିଏ କଥା। ଆଉ ଗୋଟେ ହେଲା ଯୋଉ ବସ୍ ଗୁଡ଼ିକ ରଖିବା ପାଇଁ ଯୋଉ ଡିପୋ କରାଯିବ ସେଥିରେ ପ୍ରାୟ 10 କୋଟି ଟଙ୍କାରେ ଖର୍ଚ୍ଚ ହୁଏ, ତାର କେନ୍ଦ୍ର ସରକାର 60% ତାର ସହାୟତା ଦେବେ। ଏଇ ଯୋଉ ବସ୍ ଗୁଡିକ ଚଳାଚଳ ତାର ଫାଇଦା କଣ? ତାର ପ୍ରଥମ ଫାଇଦା ସରକାରୀ ବସ୍ ସେବା ଲୋକମାନେ ପାଇବେ, ସେମାନେ ଉଚିତ ମୂଲ୍ୟରେ ସେମାନେ ଚଳାଚଳ କରିପାରିବେ। ତାର ପରିବହନ ବ୍ୟବସ୍ଥାର ଉନ୍ନତିକରଣ କରାଯିବ, ଆଉ ବେଶୀ ହବ ସହର ପ୍ରଦୂଷଣ ମୁକ୍ତ ହବ। ଯୋଉ ବାୟୁମଣ୍ଡଳକୁ ଆମେ ଯୋଉ ଡିଜେଲ ବସ୍ ବା ସିଏନ୍ଜି ବସ୍ ଯୋଉ ଚଳାଚଳ କରୁଛି ସେଥିରେ ବାୟୁମଣ୍ଡଳକୁ ବହୁତ କାର୍ବନ ମନୋକ୍ସାଇଡ୍ କାର୍ବନ ଡାଇଅକ୍ସାଇଡ୍ ଯାଉଛି। ଇଏ ଅତିମାତ୍ରା କଲା ଫଳରେ ଯେ ଜଳବାୟୁରେ ପରିବର୍ତ୍ତନ ପାଇଁ ତା ଗୋଟେ ମୁଖ୍ୟ କାରଣ ହେଇଛି। ଯଦି ଆମେ ସେଇ ଜାଗାରେ ଇଲେକ୍ଟ୍ରିକ ବସ୍ ଚଳାଚଳ ତାହେଲେ ଆମର ବାୟୁମଣ୍ଡଳଟା ସୁରକ୍ଷିତ ହେବ, ଆଉ ବିଶେଷ କରି ଜଳବାୟୁ ନିୟନ୍ତ୍ରଣ ହେଇପାରିବ। ଯେ ଭାରତ ସରକାର ଆମର ଏବେ ବସିଥିବା ଯୋଉ ସମ୍ମିଳନୀରେ ସେଠି ବିକଶିତ ଦେଶମାନେ ଯୋଉ ବିକାଶଶୀଳ ଦେଶମାନଙ୍କୁ ସାହାଯ୍ୟ ଦେବା ପାଇଁ କଥା ଉଠିଲା, ସେଥିରେ ସେମାନେ ରାଜି ହେଲେ ଯେ ଆମେ $300 billion ସାହାଯ୍ୟ ଦବୁ। ଏମାନେ $500 billion ମାଗୁଥିଲେ, ସେମାନେ $300 billion। ସେଥିରେ କଣ ହବ ଯେ ବାୟୁମଣ୍ଡଳକୁ ଯୋଉ କାର୍ବନ ମନୋକ୍ସାଇଡ୍ ବା କାର୍ବନ ଡାଇଅକ୍ସାଇଡ୍ ଆଉ ଓଜନ ମିଥେନ୍ ଗ୍ୟାସ୍ ଯାଉଛି ସେଟା ଯିବନି, ଆଉ ବେଶୀକରି ଯୋଉ ଗାଡି ମୋଟର ଚଳାଚଳ ହଉଛି ପରିବହନରୁ ଏଥିରେ ବେଶୀ ଯାଏ, ତେଣୁ ସେଥିପାଇଁ ଗୋଟେ ବଡ ଉଚିତ ପଦକ୍ଷେପ ହବ।

ଶୁଣୁଥିଲେ ଆଲୋଚନା ପ୍ରଧାନମନ୍ତ୍ରୀ ଇ ବସ୍ ସେବା। ଏ ସମ୍ପର୍କରେ କହିଥିଲେ ଲେଖକ ତଥା ସ୍ତମ୍ଭକାର ବିଦ୍ୟାଧର ମହାରଣା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରି ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟ କ୍ୟାବିନେଟ୍ ବୈଠକରେ 7ଟି ବିଭାଗର 13ଟି ପ୍ରସ୍ତାବକୁ ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କଲେ ସରକାର। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ମାର୍ଗଦର୍ଶିକା ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀନଗରରେ ଖଡ଼ିପ୍ରସାଦ ବିଜେନୀତି ସମ୍ପନ୍ନ, ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା, ଆସନ୍ତା 24 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବା ସମ୍ଭାବନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ 7ଟି ବିଭାଗର 13ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁଗର କହିଛନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏଥିରେ 4,600 କିଲୋମିଟର ନୂଆ ସଡ଼କ ନିର୍ମାଣ ପାଇଁ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ରାସ୍ତା ସଂଯୋଗ ହୋଇନଥିବା ସମସ୍ତ ଗ୍ରାମ ଓ ଦୁର୍ଗମ ଅଞ୍ଚଳକୁ ଯୋଜନା ଅଧୀନରେ ସଡ଼କ ନିର୍ମାଣ କରାଯିବ। ସେହିଭଳି ସେତୁବନ୍ଧ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କରାଯାଇଛି, ଯେଉଁଥିରେ 3,167 ପୁରୁଣା ସେତୁକୁ ମରାମତି କରାଯିବ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।
1: ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ଯେଉଁଥିରେ ଅନ୍କନେକ୍ଟେଡ୍ ଗାଁ ଗୁଡ଼ିକ ଅଛି, ସେହି ସବୁ ଗାଁ ଗୁଡ଼ିକରେ କେମିତି ଆମେ ରୋଡ୍ ପ୍ରୋଭାଇଡ୍ କରିବା, ତା ପାଇଁ ଏ ସ୍କିମ୍ ଅଛି। ଏଥିରେ ମିଶନ ପାୱାର ନୂଆ ଗଭର୍ଣ୍ଣମେଣ୍ଟର ଅଛି, ସେଇଟା ପାୱାର, ୱାଟର ଆଉ ରୋଡ୍ ସମସ୍ତଙ୍କୁ ପହଞ୍ଚାଇବା ପାଇଁ, ଛୋଟ ଛୋଟ ହ୍ୟାମ୍ଲେଟକୁ ବି ପହଞ୍ଚାଇବା ପାଇଁ, ସେଇଟା ସବୁ ଏହି ଯୋଜନା ଅନ୍ତର୍ଗତ ହେବ। ଏଥିରେ 4,000 କୋଟି ପ୍ରୋଭିଜନ କରାଯାଇଛି।
0: ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ବରିଷ୍ଠ

0: ନାଗରିକ ତୀର୍ଥଯାତ୍ରା ଯୋଜନା 2026-27 ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି। ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀମତୀ ପରିଡ଼ା କହିଛନ୍ତି, ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକଙ୍କୁ ସମ୍ମାନ, ସୁରକ୍ଷା ଏବଂ ସରକାରୀ ସହାୟତା ସହିତ ଦେଶର ବିଭିନ୍ନ ପବିତ୍ର ଧାର୍ମିକ ସ୍ଥଳୀ ଭ୍ରମଣ କରାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ।
1: 775 ତୀର୍ଥଯାତ୍ରୀ, 25 ଜଣ ଏକ୍ସକର୍ଟ ଅଫିସର ଯିବେ ଏବଂ ଯେଉଁମାନଙ୍କୁ 70-75 ବର୍ଷ ହୋଇଥିବ ସେମାନଙ୍କ ସହିତ ଜଣେ ସହଯୋଗୀ ଯାହାଙ୍କୁ 18 ଉର୍ଦ୍ଧ୍ୱ ହୋଇଥିବ। ଏଇ ଯେଉଁ ଆରମ୍ଭ ତାରିଖ ବୁକ୍ କରିବ ବା ଅନଲାଇନ୍ର ଆବେଦନ ହେବ, ଏଠି ଆସନ୍ତାକାଲିଠୁ ଆରମ୍ଭ ହେବ 15-7-2026 ସରିବ 14-8-2026।
0: ସୂଚନାଯୋଗ୍ୟ, ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 45,000 ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଦେଶର ବିଭିନ୍ନ ପ୍ରସିଦ୍ଧ ତୀର୍ଥସ୍ଥଳୀ ଦର୍ଶନ କରିଛନ୍ତି। ଯୋଜନାରେ ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହୋଇ 14 ପର୍ଯ୍ୟନ୍ତ ଚାଲିବ। ଭୁବନେଶ୍ୱରସ୍ଥିତ ଲୋକଭବନ ଅଭିଷେକ ହଲ୍ଠାରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି 2023 ବ୍ୟାଚ୍ର ଓଡ଼ିଶା ପ୍ରଶାସନିକ ସେବା ପ୍ରଶିକ୍ଷାର୍ଥୀଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ପ୍ରଶିକ୍ଷାର୍ଥୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ଜ୍ଞାନ ଅର୍ଜନ କରି ସରକାର ଓ ନାଗରିକଙ୍କ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରି ଉନ୍ନତ ସେବା ପ୍ରଦାନ କରିବାକୁ ରାଜ୍ୟପାଳ କହିଛନ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଆୟୋଜନ ପାଇଁ ଟ୍ରାଫିକ୍ ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯିବା ସହ କଡ଼ା ବ୍ୟବସ୍ଥା କରାଯାଇଛି। 6 ନୂଆ ପାର୍କିଂ ସ୍ଥଳୀକୁ ମିଶାଇ ମୋଟ 30 ପାର୍କିଂ ସ୍ଥାନ କରାଯାଇଛି। ସେଥିମଧ୍ୟରୁ 3 ସ୍ଥାନରେ ଡ୍ରୋନ୍ ଦ୍ୱାରା ଟ୍ରାଫିକ୍ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବ। ପୁରୀ ଜିଲ୍ଲା ପ୍ରଶାସନ ଟ୍ରାଫିକ୍ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ଆପ୍, ଟ୍ରାଫିକ୍ କଣ୍ଟ୍ରୋଲ୍ ରୁମ୍, ସିସିଟିଭି କ୍ୟାମେରା, ଚାଟ୍ବୋର୍ଡର ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ରଥଯାତ୍ରାରେ ପ୍ରଯୁକ୍ତି ଆଧାରିତ ଟ୍ରାଫିକ୍ ପରିଚାଳନାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ସେହିଭଳି ଭକ୍ତଙ୍କ ସହାୟତା ପାଇଁ 73 ଟ୍ରାଫିକ୍ ଏଡ୍ ପୋଷ୍ଟ ସ୍ଥାପନ କରାଯାଇଛି। ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରୀ ଜିଲ୍ଲାର ବିକାଶମୂଳକ ବିଭିନ୍ନ କାର୍ଯ୍ୟକ୍ରମ ଓ ରାଜସ୍ୱ ସେବାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ବସୁନ୍ଧରା ଯୋଜନାରେ ପଟ୍ଟା ଆବଣ୍ଟନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ବିଦ୍ୟାଳୟ ଓ କଲେଜଗୁଡ଼ିକୁ ପଟ୍ଟା ଦେବା କାର୍ଯ୍ୟ ତ୍ୱରିତ ଗତିରେ ଆଗେଇ ଚାଲିଛି। ଡିସେମ୍ବର ମାସ ଶେଷ ସୁଦ୍ଧା ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ନିଜସ୍ୱ ଜମିପଟା ରହିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜି ନେତ୍ରୋତ୍ସବରେ ମହାପ୍ରଭୁ ଶ୍ରଦ୍ଧାଳୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି। ଚଳିତ ବର୍ଷ ନୀତିବହୁଳ ରହିଥିବାରୁ ଦର୍ଶନ ସାମାନ୍ୟ ବିଳମ୍ବ ହୋଇଥିଲା। ପରମ୍ପରା ଅନୁସାରେ ପ୍ରଥମେ ଝୁଣ ବାହାରିବା ପରେ ଶ୍ରୀନଗରକୁ ଖଡ଼ିପ୍ରସାଦ ବିଜେନୀତି ଅନୁଷ୍ଠିତ ହୋଇଥିଲା। ଦୈତାପତି ସେବକମାନେ ଘଣ୍ଟ ଘଣ୍ଟା ଛତ୍ରି ସହ ବୈଜୟନ୍ତୀ ଓ ବିଜେ କାହାଳି ବଜାଇ ଶ୍ରୀମନ୍ଦିରରୁ ବାହାରିଥିଲେ। ସମସ୍ତ ସେବକମାନେ ରୂପାଥାଳିରେ ମହାପ୍ରଭୁଙ୍କ ଦିବ୍ୟଦ୍ରବ୍ୟ ସବୁକୁ ଧରି ବିଜେ କରିଥିଲେ। ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ଓ ରଥଯାତ୍ରା ପାଇଁ ବାହାରିବେ ବୋଲି ଗଜପତି ମହାରାଜଙ୍କୁ ଅବଗତ କରାଇଥିଲେ। ଗଜପତି ମହାରାଜ ସେବକମାନଙ୍କଠାରୁ ପ୍ରଭୁଙ୍କ ପ୍ରସାଦ ଗ୍ରହଣ କରିବା ପରେ ରଥଯାତ୍ରାର ଭବ୍ୟ ଆୟୋଜନ ନେଇ ଆଲୋଚନା କରିଥିଲେ। ଆସନ୍ତାକାଲି ପ୍ରତିପଦା ତିଥିରେ ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହେବ। ଗୁରୁବାର ଦିନ ଶ୍ରୀଗୁଣ୍ଡିଚାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ ଜିଲ୍ଲା ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା, ଭାପୁର, ଗଣିଆ, ରାଜସୁନାଖଳା, ଶରଣକୁଳ ଆଦି ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ନେତ୍ରୋତ୍ସବ ଅବସରରେ ନବଯୌବନ ବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ଜୟମଙ୍ଗଳ ଆଳତୀ ନୀତିସ୍ନାନ ନ୍ୟାସ ମଣହି କରାଯାଇଥିଲା। ବର୍ତ୍ତମାନ ସାହାଣ ମେଳାରେ ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରୁଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ସମେତ ସମସ୍ତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ବେଶ ଅନୁଷ୍ଠିତ ହୋଇଛି। ଆସନ୍ତା ଗୁରୁବାର ଦିନ ଜିଲ୍ଲାରେ ହେବାକୁ ଥିବା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବୌଦ୍ଧ ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର, ନାୟକପଡ଼ା ଗୁମ୍ଫା, ଠିଡ଼ିକାଜୋର, ନାରାୟଣ ନଗର, ମନମୁଣ୍ଡା, ପୁରୁଣା କଟକ, ବୁଟୁପାଲି, କଣ୍ଟାମାଳ, ଜଗତୀ ସମେତ ବିଭିନ୍ନ ଅଞ୍ଚଳରେ ଜଗନ୍ନାଥ ମନ୍ଦିରରେ ନୀତି ଠାକୁରଙ୍କ ନବଯୌବନ ବେଶ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କର ପବିତ୍ର ନେତ୍ରୋତ୍ସବ ଏବଂ ନବଯୌବନ ବେଶ ଦେବନୀତି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହୋଇଯାଇଛି। ରଥଯାତ୍ରା ପାଇଁ ମହାରଣା ସେବକଙ୍କ ଦ୍ୱାରା ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟିର ପୂର୍ବତନ ନିର୍ଦ୍ଦେଶକଙ୍କୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଛି। ପୂର୍ବରୁ ଏହି ଘଟଣାରେ 3 ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବନ ଏବଂ 6 ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ

0: ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରୁଟି ସମ୍ପର୍କିତ ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ଆରମ୍ଭ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ସମୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏବଂ ଉଚ୍ଚ ଅଧିକାରୀମାନେ ବିଭିନ୍ନ ବିଭାଗର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା କରିଥିଲେ। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଚିଠା ତାଲିକା ପରବର୍ତ୍ତୀ ପର୍ଯ୍ୟାୟକୁ ସଫଳ ଓ ତ୍ରୁଟିଶୂନ୍ୟ ଭାବେ ସମ୍ପାଦନ କରିବା ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଏଲ୍ଓ ଏବଂ ବିଏଲ୍ଓ ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଅନିରୁଦ୍ଧ ପ୍ରଧାନଙ୍କ ତତ୍ତ୍ୱାବଧାନରେ ହୋଇଥିବା ପ୍ରଶିକ୍ଷଣରେ ଚିଠା ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲାରେ ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଜିଲ୍ଲା ପୁଲିସ୍ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସଚେତନତା ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ଶିଶୁ ଅଧିକାର ସୁନିଶ୍ଚିତ କରିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଆଇନର ଅନୁପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ। କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସ୍ୱାନ ସମ୍ମିଳନୀ କକ୍ଷରେ ବିଭିନ୍ନ ସରକାରୀ ଅଭିଯୋଗର ସ୍ଥିତି ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ଅଭିଯୋଗକୁ ଆସନ୍ତା ସପ୍ତାହକ ମଧ୍ୟରେ ସମାଧାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେବାକୁ ଥିବା ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ପାଳନ କରିବା ଲକ୍ଷ୍ୟରେ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦ ପକ୍ଷରୁ ନମସ୍ତେ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ସଫେଇ କର୍ମଚାରୀଙ୍କ ଗୁରୁତ୍ୱକୁ ସମ୍ମାନ ଜଣାଇ ଏହି ଦିବସ ରାଜ୍ୟବ୍ୟାପୀ ଆଜିଠାରୁ ପାଳନ କରାଯାଉଛି। ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 13 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ କ୍ୟାବିନେଟ୍ ବୈଠକରେ 7 ବିଭାଗର 13 ପ୍ରସ୍ତାବକୁ ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାର ଅବଧିକୁ 5 ବର୍ଷ ପାଇଁ ବୃଦ୍ଧି କଲେ ସରକାର। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ମାର୍ଗଦର୍ଶିକା ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀନଗରରେ ଖଡ଼ିପ୍ରସାଦ ବିଜେନୀତି ସମ୍ପନ୍ନ, ନବଯୌବନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ବିଶ୍ୱର ସର୍ବବୃହତ ବୟନଶିଳ୍ପ ସମ୍ମିଳନୀ ଭାରତ ଟେକ୍ସ 2026। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତର ବୟନଶିଳ୍ପ କ୍ଷେତ୍ରକୁ ଅଧିକ ବିସ୍ତାର କରିବା ଲକ୍ଷ୍ୟ ନେଇ ଆଜିଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ସର୍ବବୃହତ୍ ବିଶ୍ୱ ବୟନଶିଳ୍ପ ସମ୍ମିଳନୀ ଭାରତ ଟେକ୍ସ 2026 ଆରମ୍ଭ ହୋଇଛି। ଆସନ୍ତା 17 ପର୍ଯ୍ୟନ୍ତ ଏହା ଜାରି ରହିବ। ଭାରତ ଟେକ୍ସ ବାଣିଜ୍ୟ ସଂଘ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବୟନଶିଳ୍ପ ରପ୍ତାନୀ ପ୍ରୋହାହନ ପରିଷଦ, ଶିଳ୍ପ ଉଦ୍ୟୋଗୀ ସଂଘ ଏବଂ ବୟନଶିଳ୍ପ ମନ୍ତ୍ରଣାଳୟ ସହଯୋଗ ପ୍ରଦାନ କରୁଛି। ବୟନଶିଳ୍ପ, ଫ୍ୟାସନ, ସ୍ଥାୟିତ୍ୱ, ପ୍ରଯୁକ୍ତିବିଦ୍ୟା ଏବଂ ଆନ୍ତର୍ଜାତିକ ସ୍ତରରେ ବାଣିଜ୍ୟରେ ଭାରତର ବର୍ଦ୍ଧିତ ବିଶ୍ୱ ନେତୃତ୍ୱକୁ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 5F ଦୃଷ୍ଟିକୋଣ ଆଧାରରେ ଏହାର ଆୟୋଜନ କରାଯାଉଛି। ସେଗୁଡ଼ିକ ହେଉଛି ଫାର୍ମ, ଫାଇବର, ଫ୍ୟାକ୍ଟ୍ରି, ଫ୍ୟାସନ ଏବଂ ଫରେନ୍। ବୟନଶିଳ୍ପ କ୍ଷେତ୍ରରେ ବ୍ୟବସାୟ, ନିବେଶ, ନବସୃଜନ, ନୂତନ ମାର୍ଗଦର୍ଶନ ଏବଂ ମୂଲ୍ୟ ଶୃଙ୍ଖଳରେ ସହଭାଗିତା ପାଇଁ ଏହି କାର୍ଯ୍ୟକ୍ରମ ଏକ ପ୍ରମୁଖ ପ୍ଲାଟଫର୍ମ ଭାବେ ବିକଶିତ ହେଉଛି। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ 130 ଦେଶର 60,000 ଅଧିକ କ୍ରେତା ଓ ପ୍ରଦର୍ଶକ ଅଂଶଗ୍ରହଣ କରୁଛନ୍ତି। ଏମ୍ଏସ୍ଏମ୍ଇ ଏବଂ ଏ କ୍ଷେତ୍ରରେ ଉଦ୍ୟୋଗୀ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଯୋଗ ଦେଉଛନ୍ତି। ବିଭିନ୍ନ ଦେଶ ସହିତ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବୟନଶିଳ୍ପ କ୍ଷେତ୍ରକୁ ସୁଫଳ ପ୍ରଦାନ କରୁଛି। ପ୍ରତିବର୍ଷ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶକ, କ୍ରେତା ବିକ୍ରେତା ଏବଂ ଏ କ୍ଷେତ୍ରରେ ବିଶେଷଜ୍ଞଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଉଦ୍ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଏବଂ ବିଭିନ୍ନ ରାଜ୍ୟର ବୟନଶିଳ୍ପ ମନ୍ତ୍ରୀ ଯୋଗ ଦେଇଥିଲେ। ଚଳିତ ସଂସ୍କରଣରେ 8 ରାଜ୍ୟ ପ୍ରାୟୋଜକ ଭାବେ ଏବଂ

0: ରାଜ୍ୟ ସରକାର 2026-27 ଆର୍ଥିକ ବର୍ଷ ଲାଗି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଆବେଦନ ତାରିଖ ଘୋଷଣା କରିଛନ୍। ଇଥିଲାଗି ଆବେଦନ ପ୍ରକ୍ରିୟା ଏବାକାଲିଠାନୁ ମୂଲ ହୋଇକରି ଆଇବା ମାସର 14 ତାରିଖ ତକ ଚାଲବା। ଭୁବନେଶ୍ୱର ପର୍ଯ୍ୟଟନ ଭବନ ପରିସରନ ଉପମୁଖ୍ୟମନ୍ତ୍ରୀ ଆଉ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କର ଅଧ୍ୟକ୍ଷତାତି ଇ ବାବଦେ ଗୋଟିଏ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି। ଇ ଅବସରରେ ଶ୍ରୀମତୀ ପରିଡ଼ା କହିଛନ୍, ପର୍ଯ୍ୟଟନ ବିଭାଗ ଆଉ ପରିବହନ ବିଭାଗର ସହଯୋଗ ଥି ଚଳିତ ବର୍ଷର ବରିଷ୍ଠ ନାଗରିକମାନଙ୍କୁ ବାରାଣସୀ, ଅଯୋଧ୍ୟା, ରାମେଶ୍ୱରମ୍, ମଦୁରାଇ, ହରିଦ୍ୱାର, ଋଷିକେଶ ବାଗିର ପବିତ୍ର ତୀର୍ଥସ୍ଥଳୀ ବୁଲାବାର ସୁଯୋଗ ଦିଆଯିବା। ଯାତ୍ରା ବେଲ୍କେ ପରିବହନ, ରହିବାର, ଖାଇବାର, ଯାତ୍ରୀ ବୀମା ଆଉ ଚିକିତ୍ସା ବାଗିର ବ୍ୟବସ୍ଥା କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ବରିଷ୍ଠ ନାଗରିକମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ଆଉ ତୀର୍ଥଯାତ୍ରାର ଆଶାକେ ପୂରା କରିବାର ଲାଗି ରାଜ୍ୟ ସରକାରଙ୍କ ତରଫରୁ ଏହି ଯୋଜନା ମୂଲ କରାଯାଇଛି। ଇନ ଜନେଇ ଦିଆଯାଇପାରେ ଯେ ଏହି ଯୋଜନା ମୂଲ ହେବାର ଦିନ ଠାନୁ ଏପତକ 45,555 ଏତକା ବରିଷ୍ଠ ନାଗରିକ ଏହି ଯୋଜନାର ଲାଭ ଉଠାବାର ସହିତ ଭାରତର ଭିନ୍ ଭିନ୍ ପ୍ରସିଦ୍ଧ ତୀର୍ଥସ୍ଥଳୀ ଦର୍ଶନ କରିସାରିଲେନ। ସଫେଇ କର୍ମଚାରୀମାନଙ୍କର ଅବଦାନକେ ସମ୍ମାନ ଜଣାବାର ଲାଗି, ସୁରକ୍ଷିତ ଯାନ୍ତ୍ରିକ ସ୍ୱଚ୍ଛତା ବ୍ୟବସ୍ଥାକେ ପ୍ରୋତ୍ସାହନ ଦେବା ଲାଗି ଆଜି ରାଜ୍ୟର ସବୁ ସହରାଞ୍ଚଳ, ସ୍ଥାନୀୟ ସଂସ୍ଥାନ ସମସ୍ତେ ନମସ୍ତେ ଦିବସ ପାଳନ କରୁଛନ୍। ଏହି ଅବସରରେ ସଫେଇ କର୍ମଚାରୀମାନଙ୍କର ଲାଗି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃତ୍ତିଗତ ସୁରକ୍ଷା ପ୍ରଶିକ୍ଷଣ, ସରକାରୀ କଲ୍ୟାଣ ଯୋଜନାଥି ସଂଯୋଗ ଶିବିର, ଆୟୁଷ୍ମାନ ଭାରତ କାର୍ଡ ଆଉ ନମସ୍ତେ ପରିଚୟପତ୍ର ବଣ୍ଟାଯିବାର ସହିତ ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀ ବାଣ୍ଟବାର ଆଉ ଆଧୁନିକ ଯାନ୍ତ୍ରିକ ସ୍ୱଚ୍ଛତା ଉପକରଣମାନଙ୍କର ପ୍ରଦର୍ଶନୀ ଆୟୋଜନ କରାଯିବା। ଭଲ ପ୍ରଦର୍ଶନ ଲାଗି ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ ଭିଲ୍ କରାଯିବା। ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କ ସାଙ୍ଗେ ଗୋଟିଏ ସମୀକ୍ଷା ବୈଠକ କରିଛନ୍। ଜିଲ୍ଲାର ବିକାଶମୂଳକ କାର୍ଯ୍ୟକ୍ରମ ଆଉ ରାଜସ୍ୱ ସେବାର ଅଗ୍ରଗତି ବାବଦେ ବୈଠକଟି ଆଲୋଚନା ହୋଇଛି। କଲମ 2 ସୁଧାର କାମଥି ସମ୍ବଲପୁର ଜିଲ୍ଲା ଚମତ୍କାର ପ୍ରଦର୍ଶନ କରିଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଏହି ଅବସରରେ କହିଛନ୍। ଏହାଦେ ତକ 90% ଲୋକର ଜମି କଲମ 2 ସୁଧାର ହୋଇସାରିଲାନ। ବସୁନ୍ଧରା ଯୋଜନାଥି ପଟ୍ଟା ଆବଣ୍ଟନ ଶେଷ କ୍ଷେପେ ରହିଛି। ସ୍କୁଲ କଲେଜମାନଙ୍କୁ ପଟ୍ଟା ଦେବାର କାମ ଭିଲ୍ ଆଗ୍କେ ବଢ଼ିଛି। ଡିସେମ୍ବର ମାସର ଶେଷ ତକ ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନମାନଙ୍କୁ ନିଜର ଜମି ପଟ୍ଟା ଦିଆଯିବ ବୋଲି ସେ କହିଛନ୍।
1: ଗଙ୍ଗାଧର ମେହେର ୟୁନିଭର୍ସିଟି, ସମ୍ବଲପୁର ୟୁନିଭର୍ସିଟି, ଭିସିୟୁ ଏବଂ ଭୀମସା ଇଏ 4 ଅନୁଷ୍ଠାନକୁ ଆବଶ୍ୟକ ଜମି ଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି। କିଛି ଜମି ଆମେ ଦେଇସାରିଲୁଣି, ଆହୁରି ଯାହା ଜମି ଆବଶ୍ୟକ ଅଛି ସେଇଟା ମଧ୍ୟ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆହେଇଛି। 5,000 କୋଟି ଟଙ୍କାର ରେଲୱେ ପ୍ରକଳ୍ପ ପାଇଁ ମଧ୍ୟ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି। ଆଉ ଯେଉଁ ରାଜସ୍ୱ ଜମି ଦେବାର ଆବଶ୍ୟକତା ଅଛି ଯେ ସେମାନଙ୍କୁ ଆଡ଼ଭାନ୍ସ ପୋଜିସନ ଦେଇଦେବି। NHAIରେ ମଧ୍ୟ 4 ବଡ଼ ବଡ଼ କାମ, ରିଙ୍ଗ ରୋଡ୍ ହେଉଛି ସମ୍ପୂର୍ଣ୍ଣ ଭାବରେ ସମ୍ବଲପୁରକୁ ଟ୍ରାଫିକ୍ ଦୃଷ୍ଟିରୁ ବହୁତ ସହାୟକ ହେବ।
0: ଇତାର ସହିତ ଜମି ଅଧିଗ୍ରହଣ କାମ ବାବଦେ ଭିଲ୍ ବୈଠକଟି ସମୀକ୍ଷା କରାଯାଇଛି। ସମ୍ବଲପୁରନୁ ଝାରସୁଗୁଡ଼ାକେ ଖାସ୍ ଜାତୀୟ ରାଜପଥ ଲାଗି ଜମି ଯୋଗାଇ ଦିଆଯିବା। ସମ୍ବଲପୁରନୁ ବରଗଡ଼, ରେଢ଼ାଖୋଲ ଆଉ ଦେବଗଡ଼କେ ଯାଇଥିବା ରାଜପଥ ଲାଗି ଜମି ଅଧିଗ୍ରହଣ କାମ ଚାଲିଛେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର 98ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ସେବା, ସଂଗ୍ରାମ, ସଂସ୍କାର ଆଉ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ 1877 ଅକ୍ଟୋବର ମାସର 9 ପୁରୀ ଜିଲ୍ଲାର ସାକ୍ଷୀ ଗୋପାଳ ପାସର ସୁଆଣ୍ଡ ଗାଁ ଜନ୍ମ ହୋଇଥିଲେ। ତାଙ୍କର ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଧାନସଭା ପରିସନ୍ନ ଥିବାର ତାଙ୍କର ପ୍ରତିମୂର୍ତ୍ତି ଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲ୍ୟାର୍ପଣ କରିକରି କହିଛନ୍, ସ୍ୱାଭିମାନ, ସେବା, ତ୍ୟାଗ ଆଉ ମାନବିକତାର ପ୍ରତୀକ ଉତ୍କଳମଣିଙ୍କର ଆଦର୍ଶ ଆମର ସମକର ପ୍ରେରଣାର ଉତ୍ସ ଆଏ। ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମଟି ବାଚସ୍ପତି ସୁରମା ପାଢ଼ୀ, 2 ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହିତ ମନ୍ତ୍ରିମଣ୍ଡଳର ଅଲଗା ସଦସ୍ୟମାନେ ଉପସ୍ଥିତ ଥିଲେ। ଶେଷ ମୁଖିଆ ଖବର ଫେରିଘାଏ। ପୁରୀ ଶ୍ରୀମନ୍ଦିର ନବଯୌବନ ଭେଷଥି ଭକ୍ତମାନଙ୍କୁ ଆଜି ଦର୍ଶନ ଦେଇଛନ୍ ଚତୁର୍ଦ୍ଧା ମୂର୍ତ୍ତି। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ହୋଇଛି ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ। 7 ବିଭାଗର 13 ପ୍ରସ୍ତାବକେ ମିଳିଲା ଅନୁମୋଦନ। ମାହାଲିଆ ଶିକ୍ଷା ବ୍ୟବସ୍ଥା ଲାଗି ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। ଆଉ 2026-27 ଆର୍ଥିକ ବର୍ଷ ଲାଗି ଘୋଷଣା ହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାର ଆବେଦନ ତାରିଖ। ଆଇବା କାଲିଠାନୁ ମୂଲ ହେବା ପ୍ରକ୍ରିୟା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ആകാശവാണി. ସମ୍ବାଦ ପଢୁଛନ୍ତି ଆଦିତ୍ୟନାରାୟଣ ଦାସ. ମୁଖ୍ୟ ସମ୍ବାଦ, ଫ୍ଲାଇଆସ୍ର ସୁରକ୍ଷିତ ତଥା ପ୍ରଦୂଷଣ ହ୍ରାସଜନିତ ରେଳ ପରିବହନ ନେଇ ସ୍ୱତନ୍ତ୍ର କଣ୍ଟେନର ପ୍ରସ୍ତୁତ ହୋଇଛି କହିଲେ ରେଳମନ୍ତ୍ରୀ. ହର୍ମୁଜ୍ ପ୍ରଣାଳୀରେ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ ଘଟଣାରେ ଇରାନ୍ର ଡେପୁଟି ଚିଫ୍ ଅଫ୍ ମିଶନକୁ ସମନ ଜାରି କଲେ ସରକାର. ଚଳିତ ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଗତବର୍ଷ ତୁଳନାରେ 16.11% ବୃଦ୍ଧି. ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ସଫଳତାର ସହ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ଆଲୋଚନା. ଏବଂ ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ ସିରିଜ୍ର ପ୍ରଥମ ମ୍ୟାଚ୍ ଏଜବାଷ୍ଟନ୍ଠାରେ ଜାରି. ବିସ୍ତୃତ ସମ୍ବାଦ, ରେଳବାଇ କ୍ଷେତ୍ରରେ ଏକ ପ୍ରମୁଖ ନୀତିଗତ ସଂସ୍କାର ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି. ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଉନ୍ମୁକ୍ତ ରେଳ ୱାଗନ ପରିବର୍ତ୍ତେ ଏଣିକି କଣ୍ଟେନର ମାଧ୍ୟମରେ ଫ୍ଲାଇଆସ୍ ପରିବହନ କରାଯିବ. ଏଥିପାଇଁ ସ୍ୱତନ୍ତ୍ର ଭାବେ ଏହି କଣ୍ଟେନରଗୁଡ଼ିକୁ ପ୍ରସ୍ତୁତ କରାଯାଇଛି. ସେ କହିଛନ୍ତି, ଦେଶରେ ବାର୍ଷିକ ପ୍ରାୟ 340 ନିୟୁତ ଟନ୍ ଫ୍ଲାଇଆସ୍ ଉତ୍ପାଦିତ ହୋଇଥାଏ. ସିମେଣ୍ଟ ଉତ୍ପାଦନ ଏବଂ ରାସ୍ତା ନିର୍ମାଣରେ ଏହା ଅତ୍ୟନ୍ତ ଉପଯୋଗୀ. ନୂତନ କଣ୍ଟେନର ଆଧାରିତ ବ୍ୟବସ୍ଥା ଲୋଡିଂ, ପରିବହନ ଏବଂ ସଂରକ୍ଷଣ ସମୟରେ ଧୂଳି ପ୍ରଦୂଷଣକୁ ହ୍ରାସ କରିପାରିବ. କଣ୍ଟେନର ନୀତି ଅନୁଯାୟୀ ଏଥିପାଇଁ ଏକ ଏକୀକୃତ ଲାଇସେନ୍ସ ବ୍ୟବସ୍ଥା ସମ୍ପର୍କରେ ଶ୍ରୀ ବୈଷ୍ଣବ ସୂଚନା ପ୍ରଦାନ କରିଛନ୍ତି.
1: ଅଗର ହମ୍ ଫ୍ଲାଇ ଆଶ୍ କା ଏକ ଅଚ୍ଛା ଟ୍ରାନ୍ସପୋର୍ଟେସନ୍ ମେକାନିଜମ୍ ବନା ସକତେ ହୈଁ ତୋ ଦେନ୍ ୱି କ୍ୟାନ୍ ୟୁଜ୍ ଫ୍ଲାଇ ଆଶ୍ ଇନ୍ ଇକୋନୋମିକ ୱେ, ସିମେଣ୍ଟ ମେ, ପ୍ରଡକ୍ସନ୍ ମେ ୟୁଜ୍ କର ସକତେ ହୈଁ, ୟା ଫିର ରୋଡ୍ କନ୍ଷ୍ଟ୍ରକ୍ସନ୍ ୟା କିସି ଦୂସରେ କନ୍ଷ୍ଟ୍ରକ୍ସନ୍ ମେ ହମ୍ କାମ ମେ ଲେ ସକତେ ହୈଁ। अभी तक क्या चैलेंज आता था, रेल ट्रांसपोर्टेशन में जब उसको वैगन में भरते हैं तो फ्लाई ऐश बहुत फाइन होने से उसको लोड करने के टाइम में बड़ा पॉल्यूशन होता। सो दैट्स व्हाई वी ब्रॉट दिस रिफॉर्म, फ्लाई ऐश के लिए स्पेशल कंटेनर डिजाइन किया है।
0: श्री वैष्णव कहते कंटेनर माध्यम से एणिकी सार परिवहन को अनुमति प्रदान करा, देशव्यापी सार परिवहन क्षेत्र में रेलवे 85% ଅଂଶ ରହିଛି। କଣ୍ଟେନର ପରିଚାଳନା ସହଜ ଏବଂ ପ୍ରଦୂଷଣମୁକ୍ତ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିଥାଏ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ୱାଗନ ପ୍ରସ୍ତୁତି ନେଇ ଡିଜାଇନ୍ର କିମ୍ବା ଏ କ୍ଷେତ୍ରର ନିର୍ମାତା ସରକାରଙ୍କୁ ପ୍ରସ୍ତାବ ଦେଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମ

0: ଖବରକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ଦେଇ ନିରାପଦ ଏବଂ ଅବାଧ ଜାହାଜ ଚଳାଚଳକୁ ଭାରତ ସମର୍ଥନ କରେ। ଶ୍ରୀ ଜୟସ୍ୱାଲ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ଦେଇ ଯାତ୍ରା କରୁଥିବା ଦୁଇଟି ପଣ୍ୟବାହୀ ଜାହାଜ ଏମ୍ଟି ଅଲବହିଆ ଏବଂ ଏମ୍ଟି ମୋମ୍ବାସା ଉପରେ ହୋଇଥିବା ଆକ୍ରମଣ ନେଇ ଭାରତ ଚିନ୍ତା ପ୍ରକଟ କରିଛି। ଇରାନ୍ର ଡେପୁଟି ଚିଫ୍ ଅଫ୍ ମିଶନ୍କୁ ସମନ ଜାରି କରାଯିବା ସେ କହିଛନ୍ତି। ଏହି ଘଟଣାରେ ଜଣେ ଭାରତୀୟଙ୍କର ପ୍ରାଣହାନି ହେବା ସହ ଅନେକ ଭାରତୀୟ ନାଗରିକ ଆହତ ହୋଇଛନ୍ତି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କର ଅବସ୍ଥା ଗୁରୁତର ରହିଛି। ଏହି ପ୍ରସଙ୍ଗରେ ଭାରତ ଦୃଢ଼ ନିନ୍ଦା ପ୍ରକାଶ କରିବା ସହ ଯଥାଶୀଘ୍ର ଆକ୍ରମଣ ବନ୍ଦ କରିବା ଉଚିତ ବୋଲି ସେ କହିଛନ୍ତି। ଉତ୍ତେଜନା ହ୍ରାସ କରିବା ସହିତ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଉପରେ ଶ୍ରୀ ଜୟସ୍ୱାଲ ଗୁରୁତ୍ୱ ପ୍ରଦାନ କରିଛନ୍ତି।
1: पश्चिम एशिया में जो भी गतिविधियां चल रही हैं उस पर हम लगातार नजर रखे हुए हैं। हमारा मानना है कि स्ट्रेट ऑफ हॉर्मुज के रास्ते सुरक्षित और आजाद नौ परिवहन और व्यापार के पक्ष जिसका हम हमेशा से बात करते रहे हैं, इससे यह सुनिश्चित किया जा सकता है कि लोगों का आर्थिक सुरक्षा, उनके ऊर्जा का सुरक्षा पूरे दुनिया में, सिर्फ भारत में नहीं पूरे दुनिया में उस पर आधारित है। और ये नौ परिवहन अगर आजाद तरीके से चलेगा तो उनकी आर्थिक और ऊर्जा सुरक्षा को सुनिश्चित किया जा सकता है।
0: ପାକିସ୍ତାନ ଅଧିକୃତ କାଶ୍ମୀର ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ସ୍ଥାନୀୟ ଅଧିବାସୀଙ୍କ ବୈଧ ଅଭିଯୋଗକୁ ସମାଧାନ କରିବା ପରିବର୍ତ୍ତେ ପାକିସ୍ତାନୀ ସୁରକ୍ଷା ବାହିନୀ ସେମାନଙ୍କ ଉପରେ ବଳ ପ୍ରୟୋଗ କରୁଛି। ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା। ଆନ୍ତର୍ଜାତିକ ସମ୍ପ୍ରଦାୟ ଏଭଳି ପଦକ୍ଷେପ ପାଇଁ ପାକିସ୍ତାନକୁ ସମ୍ପୂର୍ଣ୍ଣ ଦାୟୀ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ଶ୍ରୀ ଜୟସ୍ୱାଲ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ, ଦକ୍ଷିଣ ଚୀନ୍ ସାଗର ପ୍ରସଙ୍ଗ ଏବଂ କାନାଡା ନିଜର ପ୍ରସଙ୍ଗରେ କେତେକ ପ୍ରଶ୍ନ ଉପରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ଆର୍ଥିକ ବର୍ଷର ଏପର୍ଯ୍ୟନ୍ତ 7,73,000 କୋଟି ଟଙ୍କାରୁ ଅଧିକ ପ୍ରତ୍ୟକ୍ଷ ଟିକସ ସଂଗ୍ରହ କରାଯାଇଛି। ଆୟକର ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଗତ ଆର୍ଥିକ ବର୍ଷ ତୁଳନାରେ ଏ କ୍ଷେତ୍ରରେ 16.11% ବୃଦ୍ଧି ପାଇଛି। ଚଳିତ ବର୍ଷର ସଂଗୃହୀତ ଟିକସ ମଧ୍ୟରେ 3,35,000 କୋଟିରୁ ଅଧିକ କର୍ପୋରେଟ୍ ଟିକସ ଏବଂ 4,11,000 କୋଟି ଟଙ୍କା ଅଣକର୍ପୋରେଟ୍ ଟିକସ ଅନ୍ତର୍ଭୁକ୍ତ। ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ 1,22,000 କୋଟି ଟଙ୍କାରୁ ଅଧିକ ରାଶି ଫେରସ୍ତ କରାଯାଇ ସାରିଛି। ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ 16%ରୁ ଅଧିକ ଅଭିବୃଦ୍ଧି ଘଟି 6,51,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ରାଶି ସଂଗ୍ରହ କରାଯାଇଛି। ଭାରତ ମାଳଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ପ୍ରଥମ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଶେଷ ହୋଇଛି। ଗତ ସପ୍ତାହରେ ଏହି ଆଲୋଚନା ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଉଭୟ ପକ୍ଷ ମଧ୍ୟରେ ଏହି ଆଲୋଚନା ସକାରାତ୍ମକ ରହିଛି। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ସେମାନଙ୍କର ସହମତି ପ୍ରକାଶ କରିଥିବା ମନ୍ତ୍ରଣାଳୟ କହିଛି। ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ସମ୍ପର୍କକୁ ଏହା ଅଧିକ ବ୍ୟାପକ କରିବ। ଭାରତ ମାଳଦ୍ୱୀପର ଦ୍ୱିତୀୟ ସର୍ବବୃହତ୍ ବାଣିଜ୍ୟିକ ଅଂଶୀଦାର। ଗତ ଆର୍ଥିକ ବର୍ଷରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର 771 ନିୟୁତ ଆମେରିକୀୟ ଡଲାରରୁ ଅଧିକ ରହିଥିଲା। 2024-25 ଆର୍ଥିକ ବର୍ଷ ତୁଳନାରେ ଏହା 13.54% ଅଧିକ। ପ୍ରସ୍ତାବିତ ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବଜାର ପ୍ରବେଶକୁ ଅଧିକ ବ୍ୟାପକ କରିବା ସହ ସହଜ ନିବେଶ ଏବଂ ଦ୍ୱିପାକ୍ଷିକ ଆର୍ଥିକ ସହଯୋଗକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରଣାଳୟ କହିଛି। ଚଳିତ ଆର୍ଥିକ ବର୍ଷର ଡାକ ବିଭାଗର ପ୍ରଥମ ତ୍ରୈମାସିକ ବ୍ୟବସାୟ ସମୀକ୍ଷା ବୈଠକ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିନ୍ଧିଆ କହିଛନ୍ତି, ଏହି ତିନି ମାସ ମଧ୍ୟରେ ଇଣ୍ଡିଆ ପୋଷ୍ଟ ବ୍ୟବସାୟରେ ବ୍ୟାପକ ବୃଦ୍ଧି ଘଟିଛି। ଗତ ବର୍ଷର ପ୍ରଥମ ତ୍ରୈମାସିକ ତୁଳନାରେ ମୋଟ କାରବାର 22%ରୁ ଅଧିକ ହୋଇଛି। ରାଜସ୍ୱ ଆଦାୟ 13,218 କୋଟି ଟଙ୍କାରୁ ବୃଦ୍ଧି ପାଇ 15,500 କୋଟି ଟଙ୍କା ହୋଇଛି। ବୈଠକରେ ମୁଖ୍ୟ ପାର୍ସଲ ସେବାର ଆଧୁନିକୀକରଣ ଏବଂ ଆର୍ଥିକ ସମାବେଶୀ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ ନେଇ ଗୁରୁତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି। କୃତ୍ରିମ ବୁଦ୍ଧିମତା ଏବଂ ରୋବୋଟିକ୍ସ ପ୍ରଯୁକ୍ତିବିଦ୍ୟା ସମଗ୍ର ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି ବୋଲି ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ହାଇଦ୍ରାବାଦଠାରେ ଅନୁଷ୍ଠିତ ବ୍ରିକ୍ସ ଟ୍ରେଡ୍ ୟୁନିୟନ୍ ଫୋରମ୍ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ମାଣ୍ଡବ୍ୟ କୃତ୍ରିମ ବୁଦ୍ଧିମତା ଆଧାରିତ କାର୍ଯ୍ୟକ୍ଷେତ୍ର ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି କରିପାରିବ ବୋଲି କହିଛନ୍ତି। ଏହି ଅବସରରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ସାମାଜିକ ସୁରକ୍ଷା ଆଧାରିତ ପଦକ୍ଷେପ ଏବଂ ଦକ୍ଷତା ବିକାଶ ମିଶନ କାର୍ଯ୍ୟକ୍ରମ

0: ପତ୍ର କହିଛନ୍ତି
1: ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଆମ ଯଥେଷ୍ଟ ଦିନ ପୂର୍ବରୁ ଚାରିନାକା ଚକ ଅକ ଦଣ୍ଡା ସବୁ ସେଟ୍ କରାଯାଇକିରି ଚାରିନାକା ଉଠିଗଲା। ବର୍ତ୍ତମାନ ଆମର ସମ୍ପୂର୍ଣ୍ଣ ରଥ ନିର୍ମାଣ ହେଇକିରି କଳସ ଲାଗିକିରି ଓଲଟ ସୁଆ ଲାଗିଯାଇଛନ୍ତି। ଲାଗିଗଲା ପରେ ବର୍ତ୍ତମାନ ଆଉ ଯାହା କାମର କାମ ଅଛି ବାଡ଼ ଗୁଡ଼ିକ କାମ ଅଛି ବାଡ଼ ଗୁଡ଼ିକ ଲାଗିଯିବ। ତାପରେ ସମସ୍ତଙ୍କର ଆମର ପ୍ରଭୁଙ୍କର ଆଜ୍ଞାମାଳକୁ ଅପେକ୍ଷା ନେତ୍ରୋତ୍ସବ ଦିନ ନେତ୍ରୋତ୍ସବ ଦିନ ଆଜ୍ଞାମାଳ ଆସିଲା ପରେ ପ୍ରଭୁଙ୍କର ତିନୋଟି ଯାକ ରଥ ଯାଇକିରି ସିଂହଦ୍ୱାରେ ଲାଗିବେ। ତା ପରଦିନ ପ୍ରଭୁଙ୍କର ଯାତ୍ରା ଆରମ୍ଭ ହେବ। ଏଭଳି ଭାବରେ ପ୍ରତ୍ୟେକ ବର୍ଷ କାମ ଚାଲୁଛି।
0: ରଥଯାତ୍ରା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିବା ବେଳେ ପ୍ରାୟ 13,000 ଅଧିକ ପୁଲିସ କର୍ମୀ ଡ୍ୟୁଟିରେ ନିୟୋଜିତ ହୋଇଅଛନ୍ତି। ମହାପ୍ରଭୁଙ୍କ କାର୍ଯ୍ୟରେ ସେବା ମନୋବୃତ୍ତି ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ କାମ କରିବାକୁ ପୁଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରାରେ ସିଏପିଏଫ୍, ଆର୍ପିଏଫ୍, ବିଏସ୍ଏଫ୍ଙ୍କୁ ମିଶାଇ 15 କେନ୍ଦ୍ରୀୟ ଫୋର୍ସ ଏଥର ନିୟୋଜିତ ରହିଛନ୍ତି। ସେହିପରି ଏନ୍ଏସ୍ଜି କମାଣ୍ଡର ଗୋଟିଏ ୱିଙ୍ଗ ମଧ୍ୟ କାର୍ଯ୍ୟ କରୁଛି। ଟ୍ରାଫିକ୍, ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଉପରେ ଫୋକସ୍ ରହିଥିବା ବେଳେ ମେରାଇନ୍ ପୁଲିସ ସହ ମିଶି କୋଷ୍ଟଗାର୍ଡ ଓ ଇଣ୍ଡିଆନ୍ ନେଭି ତଟ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ରେଳବାଇର ଆର୍ପିଏଫ୍, ଜିଆର୍ପି ସହ ମଧ୍ୟ ସମନ୍ୱୟ ରଖି କାମ କରିବ ବୋଲି ପୁଲିସ ଡିଜି କହିଛନ୍ତି।
2: ରଥଯାତ୍ରା 2026 ପାଇଁ ଓଡ଼ିଶା ପୁଲିସର ସବୁ ତିଆରି ଶେଷ ପ୍ରିୟାରେ ଅଛି। ଏଥର ପ୍ରାୟ 13,000 ପାଖାପାଖି ପୁଲିସ ଅଧିକାରୀ ଓ କର୍ମଚାରୀ ଏବଂ ହୋମଗାର୍ଡ ପୁରୀ ରଥଯାତ୍ରାର ବନ୍ଦୋବସ୍ତ ପାଇଁ ମୁତୟନ ହେଉଛନ୍ତି। ଏଥର ରଥଯାତ୍ରା ପାଇଁ ପ୍ରସ୍ତୁତି ଆମର ଜାନୁଆରୀ ମାସରେ ଆରମ୍ଭ ହୋଇଥିଲା ଓର ବହୁତ ବିସ୍ତୃତ ତିଆରି ସେଥିପାଇଁ କରାଯାଇଛି। ସିକ୍ୟୁରିଟି ଦୃଷ୍ଟିରୁ, ସୁରକ୍ଷା ଦୃଷ୍ଟିରୁ ସବୁ ପଦକ୍ଷେପ ନିଆଯାଇଛି। ରେଲୱେ ତରଫରୁ ଭାରି ସଂଖ୍ୟାରେ ସ୍ପେଶାଲ ଟ୍ରେନ୍ର ଆୟୋଜନ କରାଯାଇଛି। ସେଥିପାଇଁ ଗଭର୍ଣ୍ଣମେଣ୍ଟ ରେଲୱେ ପୁଲିସ, ଆର୍ପିଏଫ୍, ରେଲୱେ ବିଭାଗର ଅଧିକାରୀମାନଙ୍କ ସଙ୍ଗେ ବିସ୍ତୃତ ତିଆରି ଆମର ପ୍ରସ୍ତୁତ କରାଯାଇଛି। ଆମେ ଆଶା କରୁଛୁ ଜନସାଧାରଣର ସହଯୋଗରେ ଓର ମହାପ୍ରଭୁର ଆଶୀର୍ବାଦରେ ରଥଯାତ୍ରା 2026 ଭଲରେ ପାଳିତ ହେବ।
0: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ତା ମୋର ବାନ୍ଧିଦେମା ବୋଇଲେ ସେନେ ମାଡ଼ି ମୁଡ଼ା ଦେବି ବୋଇଲେ କେଚକେଚା ହେଇଯାଇଥିସି
1: ହଏ ହଏ
0: ତାର୍ ଦ୍ୱାରା କାଣା ହେସି ବହୁତଟେ ସମୟାନ ଆମର ଗାଈ ଗୋରୁମାନେ ଭିନେ ଭିନେ ରୋଗରେ ବି ପଡ଼ିଥିସନ୍ ସେଥିର୍ଲାଗି ଗୁହାଲ ବ୍ୟବସ୍ଥାଟା ଠିକ୍ ହେବା ଦରକାର
1: ଦେଖ ତାପରେ ଯେନ୍ ଗୁହାଲ ପାଖେ ପାଖେ ଯେନ୍ ଜଗଡ଼ା କେଚଡ଼ା ଥିବା କି ପାନ୍ ପୁନା ଜମିକି ରହୁଥିବା ସତିଆ ଟିକେ ନି ହେଇଥିବାର କଥା ସେଟାକେ ବି ଟିକେ ସଫା ସୁତୁରା କରି ଦେଇକରି ନି କେଁ ଯେନ୍ତା ଟିକେ ଶୁଖା ପଚା ରହିବା ହେନ୍ତା ବି ଟିକେ କରବାର କଥା
0: ନିହାତି ନିହାତି ତାର ସାଙ୍ଗେ ଆମେ ଆମର ଚାଷୀ ଭାଇମାନଙ୍କୁ ଇନେ ଆର୍ ଗୋଟେ କଥା କହମା ଯେ ବହୁତଟେ ସମୟାନେ ଆମେ ଦେଖସୁଁ ବାନ୍ଧି ବାନ୍ଧି କରି ବିରକ୍ତ ହେଇ ଯାଇସୁଁ ଗାଈ ମୁର୍ଗୀ ବର୍ଷା ହଉଥିଲେ ବି ଘା ଘା ସେମାନଙ୍କୁ ବାହାରେ ଛାଡ଼ି ଦେଇଥିସୁଁ ଏନ୍ତା ନାଇଁ କରବାର କଥା କାଁଥିର୍ ଲାଗି ସେ ବର୍ଷା ମାଡ଼ରେ ସେମାନଙ୍କୁ ଭିନ୍ନ ଭିନ୍ନ ପ୍ରକାର ବେମାର ହେବାର ସମ୍ଭାବନା ରହିଛି
1: ତାପରେ ଇ ଯେନ୍ ବେମାର ସମୟ କଥା କହିଲନି କେ ବେମାର ସମୟ କଥା ଯଦି ପଡ଼ବା ବୋଲେ ଆମର ସେ ଟୀକାକରଣ କଥା ଗୋଟେ ସରିହେସି
0: ହଁ
1: ଦେଖ ହେଟା ଆକ୍ତରିଆ କରିଦେବାର କଥା ଚାଷୀ ଭାଇ ବହିନ ମାନେ ହେଟା କେ କାଲକେ କର୍ମି ପରଦିନ କେ କର୍ମି ବୋଲିକି ନି ଭାବବାର କଥା ନ
0: ନିହାତି ହିସାବରେ ଆମର ଯେନ୍ ଟୀକାକରଣ ବ୍ୟବସ୍ଥା ରହିଛି ସେଥିରେ ଆମେ ଆମର ଗାଈ ଦାମୁରକେ ଯଦି ଟୀକାକରଣରେ ସାମିଲ କର୍ମା ବୋଇଲେ ନିହାତି ହିସାବେ ଆମର ଇ ଗୋଧନଟା ଠିକ ହିସାବେ ରହିବା
1: ତାପରେ ତମେ ଯେନ୍ ନି କହୁଥିଲ କେଁ ହେ ଯେନ୍ ବର୍ଷା ହଉଥିବା ଆରୁ ଆମେ ଚୋରି ଯିବାର ଲାଗି ନି ଛାଡ଼ବାର କଥା ବୋଲିକରି
0: ହଏ ହଏ ହଏ
1: ତାପରେ ଦେଖ ଯଦି ବାନ୍ଧି ବାନ୍ଧି କରି ରଖିଦେବ ଦୁଇ ଦିନ ତିନି ଦିନ ଯେନ୍ ଝରିଆ କରସି ବିଚରେ ଖାଇବେ କାଣା ହେ ଶୁଖା ପୁଆଲ ଦ୍ୱାରା କେତେ ଚାପବେ ହେଲେ
0: ହଏ ହଏ ହଏ
1: ହେ ଯେନ୍ ଶାଗୁଆ ଶାଗୁଆ ଯଦି ଘାସ ଲଟା ଦୁରା ଦେବ ବୋଲେ ବିଚରେ କର ପେଟ ପୁରୁସି
0: ହଁ
1: ନାଇଁ ଇଟା ମନକୁ ବି ଟିକେ ଧ୍ୟାନ ଦେବାର କଥା ଆରୁ
0: ନିହାତି ନିହାତି
1: ଯେ ଶୁଣ ତ ଭାଇ ଇ ଯେନ୍ ଟୀକାକରଣ କଥା ଇ ଯେନ୍ ଦିହିପାହା ନସବାର କଥା ଇ ଯେନ୍ ଘାସ ଲଟା କଥା ନିକେ ହଁ
0: ହଁ ହଁ
1: ଇଟା ଆମେ କେତେ କହେମା କହ
0: ହଏ
1: ହଁ ଇଟା ଯଦି କେନ୍ ଆଜ୍ଞା ଗୁଟେ କନିକେ ଫୋନ ଟିକେ ଲଗାତା ବୋଲେ ନିକେ
0: ହେ କଥାଟା ମୁଇଁ ତମକୁ କହିମି ବୋଲୁଥୁନି
1: ଆର କହିମି ବୋଲଛ ବୋଲେ କାଁ ହେସିନି କହିବାର ଏତେ ବେଲ ହେଲାନ ବୋଇଲେ ଆଜ୍ଞା ଗୋଟେ କନିକେ ଫୁଲ ଲଗଉ ତ
0: ହଁ ହଁ ହଁ
1: ଇଟା ଯେନ୍ ଆମର ଡକ୍ଟର ସଞ୍ଜୟ ମହାକୁର ଆଜ୍ଞା
0: ହଁ ହଁ ହଁ
1: ଯେନ୍ ଅଛନ୍ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ହିସାବେ ପୁଇଁତଲା ଠାନେ ଅଛନ୍
0: ହଁ
1: ବୋଇଲେ ଇ ବାବଦ ପଚରା ଉଚରା କର୍ମା ଗା ବୋଲଛେ
0: ଶୁନ ତ ଫୁନ ଲଗ ତମେ କଥାବାର୍ତ୍ତା ହ
1: ହଁ
0: ମୁଇଁ ବସିକିରି ଶୁଣୁଛେ ନା ନି
1: ରପଟିଆ ବସିକିରି ଶୁଣୁଥିମି ବୋଲ
0: ହଏ ହଏ ହଏ
1: ଠିକ୍ ଅଛେ ତାହେଲେ ମୁଇଁ କଥାବାର୍ତ୍ତା ହେସି
2: ଜୁହାର ଆଜ୍ଞା
3: ଜୁହାର ଜୁହାର
2: ଆମର ବୈଠକ କି ଆପଣଙ୍କୁ ସ୍ୱାଗତ କରିଛୁ ଆଜ୍ଞା
3: ଧନ୍ୟବାଦ
2: ଚାଷୀ ଭାଇ ବହିନ ମାନେ ତ ହେନ୍ତା ହେଇକରି ଏକା ଯତ୍ନ ପାତନ ନେସନ୍ ଫିର୍ ବି ଯଦି ଆମେ ଦେଖମା ବେଲେ ବର୍ଷା ଦିନେ ଗାଈ ଗୋରୁଙ୍କ ଯତ୍ନ କିଛି ବିଶେଷ ହେନ୍ତା ଯତ୍ନ ପାତନ ନେବାର କଥା କେ
3: ନିହାତି ଦେଖୁନ ପାଗ ଅନୁସାରେ ଆମର ପରିବେଶ ବଦଳୁଛେ
2: ଆଜ୍ଞା
3: ପରିବେଶ ଅନୁସାରେ ତାଙ୍କର ଖାଦ୍ୟ ପାନୀୟ ସେ ଗୁହାଲ ସେ ଏରିଆରେ ଥିବା ଜୀବାଣୁ ଯେହେତୁ ତାପମାନ ଆରୁ ଯେନ୍ ଆମର ବାୟୁର ଆର୍ଦ୍ରତା ଅଛି ସେଟା ବଦଳି ଯାଇଛି ତାର ଅନୁସାରେ ବିଭିନ୍ନ ପ୍ରକାର ରୋଗ ହେବାର ସମ୍ଭାବନା ଦିଶି ତେଣୁ ଆମେ ଯତ୍ନ କି ଯଦି ଜିମା ଦେଖୁନ ସମସ୍ତେ ତ ପକ୍କା ଗୁହାଲ କିମ୍ବା ଆଜବେଷ୍ଟସ ଗୁହାଲ କରିନେଇଥିବେ ତେଣୁ ସବୁଥିରୁ ଆଗ କାଣ ଦେଖମା ଆମର ଗୁହାଲ ଆଖେପାଖେ ସବୁ ବୁଟା ବୁଟି ଅଛେ କି ନି ଲତା ବୁଟା ଯାକ ସବୁ କାଟିକିରି ସଫା କର୍ମା ସେ ଯେନ୍ ତାଙ୍କର ଛାତ କରିଥିବେ ସେ ନଡ଼ାର କରୁନ୍ ଆଜବେଷ୍ଟସ କରୁନ୍ ସେଟା ପାଣି ନାଇଁ ଗଳୁଥିବାର କଥା ଦେଖିଥିବେ ଆଗ ଆମେ ଦେଖୁଥିଲୁ ଗାଁ ଗହଳିରେ ଝୁଡା ମାନେ ହେଇକିରି ସେ ପାଣି ବହୁତ ଜମୁଥିଲା ଯେନ୍ ମାନେ ସିମେଣ୍ଟ କରିପାରିବେ ତ ନିହାତି ସିମେଣ୍ଟ କରିଥିବେ ନହେଲେ ବି ମୁରୁମ କି ରୁଗୁଡି ପକେଇକି ଯେନ୍ତା ପୁରା ଟାଣ ହେଇଥିବା ପାଣି ଗଢି ପଡୁଥିବା ସେ ପ୍ରକାର ତାଙ୍କୁ ଗୁହାଲ କରବାର ଦରକାର ଏଇଟା ହେଲା ତାଙ୍କ ରହିବାରଟା ଆଉ ଗୋଟେ ହେଲା ବର୍ଷା ଦିନେ ବର୍ଷା ହଉଥିବା ବେଲେ ଟିକେ ଗାଈ ଗୋରୁଙ୍କୁ ନାଇଁ ଢିଲିବେ ଲଗାତାର ଯଦି ଝରିଆ କରବା ଲୋକେ ଭାବସନ୍ ଆମେ ତ ଭୋକେ ମରିଗଲା ଆଉ ନିହାତି ଢିଲବାର ଦରକାର ବାରମ୍ବାର ଯଦି ବେଶୀ ସମୟ ଭିଜିବେ ସେ ସମୟରେ କାଣ ଆସି ତାଙ୍କୁ ଥଣ୍ଡା ଲାଗି ଜ୍ୱର ହେବା ଚାନ୍ସ ହେଇଛି ସୋସାଇଟି ଦେଖିବେ ଛେଳି ମାନଙ୍କ ଲାଗି ଏଟା ଗୋଟେ ବଡ ଅସୁବିଧା ହେଇଛି ବୋଲେ କାଣ କରିପାରମା ଆମେ ଗାଈ ଗୋରୁ ଲାଗି ଶୁଖା ପୁଆଲ ରଖିପାରମା କିଛି ଦାନା କୁଣ୍ଡା ରଖିପାରମା ଯେନ୍ଟା ନାଇଁ ଭିଜିକିରି ଠେଲା ନାଇଁ ଯିବାର କଥା ଆଉ ଛେଳି ମେଡିକାଲ ଲାଗି ଡାଲ ବି ଆଗରୁ ଆଣିକି ରଖିଥିମା ଇଟା ହେଲା ତାଙ୍କର ଗୁହାଲ ଆରୁ ଖାଇବାର ଯତ୍ନ କେମିତି ଖାଇମା ପେଟେ ଖାଇପାରିବେ ବର୍ଷାରେ ନାଇଁ ଭିଜିବେ ଆଉ ଗୋଟେ ହେଉଛି ଏମାନଙ୍କୁ ଏଇ ସମୟରେ କାଁ କାଁ ରୋଗ ହେବା ମୁଖ୍ୟତଃ ଏଇଟା ହେଉଛି ସବୁଥିରୁ ବେଶୀ ରୋଗ ହେବାର କାରଣ କାହିଁକି ଗରମ ହଉଥିବା ଆରୁ ବାୟୁମଣ୍ଡଳରେ ଆର୍ଦ୍ରତା ବେଶୀ ଥିବା ହେଲେ ଜୀବାଣୁ ମାନଙ୍କର ବି ଭଲ ବଡ ଭାସ ଏଇଟା ପରିବେଶ
2: ଅନୁକୂଳ ପରିବେଶ ପାଇ ଯାଇସନ୍ ଜୀବାଣୁ
3: ମାନେ ହଁ ଅନୁକୂଳ ପରିବେଶ ପାଇ ଯାଇସନ୍ ତେଣୁ ପ୍ରତ୍ୟେକ ବର୍ଷ ଏଇ ମନସୁନ ବା ମୌସୁମୀ ଆସିବାର ଆଗରୁ ଆମେ ଭ୍ୟାକ୍ସିନ କରୁଛୁ ସେ ହେଲା ଛତୁଆ ଫୁଲା ଯେନ୍ଟାକି ଆମର ବିକ୍ୟୁ କହୁଛନ୍ ଇଂଲିଶରେ ଫୁଲା ଯେନ୍ତା ଏଚ୍ଏସ୍ କହୁଛନ୍ ଆଉ ଭାରତ ସରକାର ତରଫରୁ ଇହାଦେ ଫାଟୁଆ ରୋଗ

0: ସମସ୍ତେ ବହୁତ ଇଥର ଆସିଛି ଯେ ବହୁତ ଫୋଡର ମିନିକେଟ ଘାତ ମଞ୍ଜି ପୋଡି ଆସିଛେ, ତେଣୁ ଯେ ଇଣ୍ଟରେଷ୍ଟେଡ ସମସ୍ତେ ଆସିକି ମାନେ ତାର ଫାଇଦା ନଉନ୍। ଆମେ ଚାହୁଁଛୁ ଆମର ପୁଞ୍ଚଲା ବ୍ଲକ କେ ଖାଲି ଇଥର ପମ୍ଫେଡ ଆଉ ଆମ ଡିପାର୍ଟମେଣ୍ଟାଲ ମାଧ୍ୟମରେ ଟୋଟାଲ ପାଖାପାଖି 850 to 900 ଟା ପୁଡିଆ ଦିଆ ହବ, ଯେନ୍ତା ଆଗ 150 ଦିଆ ହଉଥିଲା। ତେଣୁ ଯେତେ ଲୋକ ଚାହିଁବେ ସମସ୍ତେ ପାଇପାରିବେ ବୋଲି ମୋର ଆଶା ଅଛି।
1: ବୋଲେ ଆମର ଚାଷୀ ଭାଇ ବହିନ ମାନେ ତା ଲାଭ ଉଠାବାର କଥା ସରକାର ଯେନ୍ତା ଦଉଛନ୍।
0: ଆଜ୍ଞା ଆଜ୍ଞା
1: ଆଜ୍ଞା, ବଢିଆ କଥା କେତେଟା କହିଲେ ଆଜ୍ଞା। ଆମର ଗାଏ ଦାମୁର ଛେଲି ମେଢି ମାନଙ୍କର ଆମେ ବର୍ଷା ମାସେ କେନ୍ତା କରି ଯତ୍ନ ନେମା ସେଟା କହିଲେ, ତାପରେ ଯେନ୍ ଟୀକାକରଣ ଉପରେ କହିଲେ, ଘାସ ଚାଷ ଉପରେ ବି ବଢିଆ କଥା କେତେଟା କହିଲେ। ଆରୁ ଆମର ବୈଠକ ସାଙ୍ଗେ ଯୋଡି ହେଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା।
0: ଜୁହାର ଜୁହାର ସମସ୍ତଙ୍କୁ ନମସ୍କାର।
2: ନାନୀ
3: ହଁ
2: ଆଜ୍ଞା, ତ ବଢିଆ ବୁଝେଇଛନ୍।
3: ଦେଖ ହେ ଯେନ୍ ଟୀକାକରଣ କଥା ବି ବଢିଆ କରି ବୁଝେଇ ଦେଲେ, ତାପରେ ଯେନ୍ ବେମାର ସେମାର ଜ୍ୱର ତପ କାଣା କାଣା ହେସି ସେଟା ବି ବୁଝେଇ ଦେଲେ। ଆରୁ ଗୋଟେ ବଢିଆ କଥାରେ କହିଲେ ବୋଲ ତ, ଆମର ଗାଏ ଦାମୁର ଯେତିକି ଅଛନ୍ ହେ ଯେନ୍ ଆରି ଆରି ଥିଲା ଘାସ କେତେ କହ ଏଟା, ଆରୁ ଇହାଦେ ତ ସବୁ ଜମିନ ଥି ଦେଖ ଚାଷ ମାନେ ହେଇଛି, ବୋଲେ ଘାସ ଚାଷ ଟିକେ ବି କରବାର ଜରୁରୀ ଆଏ।
2: ତାର ସାଙ୍ଗେ ସାଙ୍ଗେ ଆର ଗୋଟେ କଥା କହେମା ଯେ ଆମର ଚାଷୀ ଭାଇ ମାନଙ୍କୁ ଇ ଘାସ ଚାଷ କରବାର ଲାଗି ଭିନ୍ନ ଭିନ୍ନ ପ୍ରକାର ସୁବିଧା ସୁଯୋଗ ବି ରହିଛି। ତାପରେ ସରକାରଙ୍କର ତରଫରୁ ମଞ୍ଜି ବି ଦିଆଯାଉଛି, ସେଟାକେ ଆନିକରି ଆମର ଚାଷୀ ଭାଇ ମାନେ ଯଦି ଘାସ ଚାଷ କରବି ବୋଇଲେ ଆମର ଯେନ୍ ଗାଏ ଦାମୁର 2-4 ପଟ ରଖିଛୁ ସେମାନଙ୍କୁ ଆମେ ସୁସ୍ଥରେ ଖାଇବାରଟା ମୁଠେ ଯୋଗେଇ ପାରମା।
3: ହଁ ଦେଖ ଆମେ ଯେନ୍ କଥାଟା ନେଇ ହଉଥିଲା କେଁ ପହିଲାରୁ ସେ ଗୁହାଲ କଥା ଯେନ୍ ହେଲା, ତାପରେ ଦେଖ ଖାଇବାର ପିଇବାର କଥା ଯେନ୍ଟା ଆମେ ହଉଛୁ ଏଇଟା ଯେନ୍ ନି କହେସନ୍ କେ ଆଘ ବାସ ତାପରେ ଗ୍ରାସ ବୋଲି କରି, ପହିଲା ତାଙ୍କର ଗୁହାଲ ଗୁହୁଲା ଠିକ ଠାକ କରି ଦେଇକରି ନିକେ, ତାପରେ ଯେନ୍ ଖାଇବାର ପିଇବାର କଥାଟା ଚିନ୍ତା କଲେ ନିକେ ଆମର ଗାଏ ଦାମୁର ସୁସ୍ଥ ହେଇକି ରହିବେ। ଆର ତାଙ୍କର ତ ଆମେ ଦେଖ ଉପକାର ପାଉଛୁ ଏକା ବାରମାସୀ।
2: ନିହାତି ନିହାତି ଯେ କାଁ ବୋଲୁ ନିକି
3: କାଁ ବୋଲୁଥିଲ କହ
2: ପଦେ ଅଧେ
3: ଶୁନମା ବୋଲବ ଯେ ହେଟା ଆଇନ ଥିସାର ବଜାଲେ ନି ହେତା
2: ହେଟା ପଚରା ଆମେ ବୋଲୁଥିଲି
3: ହଏ ହଏ ଶୁନୁ।

0: ବୋଲେ ସବୁବେଳେ ନିକେ ପତର ଦେଖିକରି ନିକେ ସେଇ ହିସାବରେ ବ୍ୟବସ୍ଥା କରବାର କଥା। ଯେ ଦେଖ ତ ଏଇଟା ଯଦି କଥା ହଉଥିଲେ ନିକେ କେତେବେଳେ ସରେ ନି ବୋଲୁଛ
1: ବୋଲେ ଜିମାନ ବୋଲୁଛ କେ
0: ତମେ ହରବରାସ କି ନି
1: ନାଇଁ ନାଇଁ ଆଜି ମୁଇଁ ନି ହରବରା
0: ବୋଲେ ଏଇଟା ଆକ୍ତରିଆ ଟିକେ ମୁଇଁ ତମକୁ କହିଦଉଛେ ଆରୁ
1: ଜିମାନାନି
0: ଯୋ
1: ଜୁହାର ନାନି
0: ଜୁହାର ଭାଇ ଜୁହାର।

ଶୁଣୁଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଆସନ୍ତାକାଲି ଏହି ସମୟରେ ଶୁଣିବେ କୃଷିଭିତ୍ତିକ କାର୍ଯ୍ୟକ୍ରମ ଖେତ ଖୋଲା। ଏଥିରେ ରହିଛି ସମନ୍ୱିତ କୃଷିରେ ଯନ୍ତ୍ରପାତିର ଭୂମିକା, ଏ ସମ୍ପର୍କରେ ନରେନ୍ଦ୍ର କୁମାର ପଣ୍ଡାଙ୍କ ସହିତ ଆଲୋଚନା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ଘୋଷଯାତ୍ରାର ପ୍ରାକ୍ ପ୍ରସ୍ତୁତି, ଏ ସମ୍ପର୍କରେ ପୁରୀ ଜିଲ୍ଲାପାଳଙ୍କ ସହିତ ସାକ୍ଷାତକାର ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ପରେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣନ୍ତୁ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହିତ ଆଲୋଚନା। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।
1: ନମସ୍କାର ଶ୍ରୋତାବନ୍ଧୁ, ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଆଉ ମାତ୍ର କିଛିଦିନ ପରେ। ଏହି ମହାପର୍ବରେ ଦେଶ ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଆଗମନ କରିଥାନ୍ତି। ସେମାନଙ୍କର ସୁରକ୍ଷା, ସୁବିଧା ଏବଂ ସୁଚାରୁ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ପ୍ରସ୍ତୁତି ଓ ସାଧାରଣ ଜନତାଙ୍କ ପାଇଁ ଆବଶ୍ୟକ ସୂଚନା ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଆମ ସହ ଉପସ୍ଥିତ ଅଛନ୍ତି ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା। ସାର୍, ଆକାଶବାଣୀ ପକ୍ଷରୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ।
2: ଜୟ ଜଗନ୍ନାଥ, ସମସ୍ତଙ୍କୁ ନମସ୍କାର।
1: ୟା ଭିତରେ ସରିଯାଇଛି ସମସ୍ତ ସମୀକ୍ଷା ବୈଠକ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ସମନ୍ୱୟ ବୈଠକ ସାରିଦେଇଛନ୍ତି, ସବୁ ପ୍ରସ୍ତୁତି ସରିଛି। ତେବେ ଜିଲ୍ଲା ପ୍ରଶାସନ କେତେ ପ୍ରସ୍ତୁତ ଆସନ୍ତା ରଥଯାତ୍ରା ପାଇଁ?
2: ଚଳିତ ବର୍ଷ ପବିତ୍ର ରଥଯାତ୍ରା 2026 ପାଇଁ ଆମର ସମସ୍ତ କାର୍ଯ୍ୟକ୍ରମ ବିଭିନ୍ନ ବିଭାଗ, ପୁଲିସ ଆଡମିନିଷ୍ଟ୍ରେସନ ତଥା ଶ୍ରୀମନ୍ଦିର ଆଡମିନିଷ୍ଟ୍ରେସନ, ସମସ୍ତ ସେବାୟତ ବନ୍ଧୁ ସମସ୍ତଙ୍କ ସହିତ ଡିସ୍କସନ ହୋଇ ଆମର ଯାହା ବି ପ୍ରିପାରେଟରୀ ଆକ୍ଟିଭିଟିଜ୍ ଅଛି ତା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଆମର ମୁଖ୍ୟତଃ ରଥଯାତ୍ରା କେମିତି ସମୟରେ ସବୁ ହେବ, ଆମର ଯାହା ବି ସବୁ ନୀତିକାନ୍ତି ଅଛି ତାହା କେମିତି ସମନ୍ୱୟ ରକ୍ଷା କରି ସମସ୍ତ ସେବକ ବନ୍ଧୁଙ୍କ ସହିତ, ସେବାୟତ ବନ୍ଧୁଙ୍କ ସହିତ ତାହା ଠିକ୍ ଭାବରେ ସମ୍ପାଦନ ହେବ, ଏହା ନେଇକି ବିଭିନ୍ନ ସମୟରେ ବିଭିନ୍ନ ନିଯୋଗର ପ୍ରେସିଡେଣ୍ଟ, ସେକ୍ରେଟାରୀ ତଥା ବରିଷ୍ଠ ସେବାୟକ ବନ୍ଧୁମାନଙ୍କ ସହିତ ଆମେ ଡିସ୍କସନ କରିଛୁ। ନୀତିକାନ୍ତି ପରେ ରଥଯାତ୍ରା ଦିନ କେମିତି ଆମର ସବୁ ପ୍ରକାର କାର୍ଯ୍ୟ ହେବ, ଆମର କ୍ରାଉଡ୍ ମ୍ୟାନେଜମେଣ୍ଟ କେମିତି ଠିକ୍ସେ ହେବ, ଶ୍ରଦ୍ଧାଳୁ ଯେଉଁମାନେ ଆସୁଛନ୍ତି ତାଙ୍କ ପାଇଁ କେମିତି ସବୁ ପ୍ରକାର ବ୍ୟବସ୍ଥା କରାଯିବ, ଏହାକୁ ନେଇକି ମଧ୍ୟ ଆମର ସମସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
1: ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସେଦିନର ଯଦି ଠିକ୍ ସମୟରେ ସବୁ ନୀତି ନିର୍ଘଣ୍ଟ ପ୍ରଭୁଙ୍କର ହୁଏ ତେବେ କାର୍ଯ୍ୟ ସବୁ ସୁରୁଖୁରୁରେ ହେବ, ରଥଟଣା ସରିବ, ସେଥିପାଇଁ କିଛି ବିଶେଷ ଯୋଜନା କରାହେଇଛି ଏଥର?
2: ଦେଖନ୍ତୁ, ଆମର ନୀତିକାନ୍ତିକୁ ନେଇକି ଆମେ ଆମର ଯେଉଁ ଛତିଶା ନିଯୋଗ ମିଟିଂ ହୁଏ ସେଠାରେ ମଧ୍ୟ ଆମେ ବିଶେଷ ଭାବରେ ସବୁ ଜିନିଷ ସେବାୟତ ବନ୍ଧୁମାନଙ୍କ ସହିତ ଆମେ ଆଲୋଚନା କରିଛୁ। ଏହା ସହିତ ଆମର ଶ୍ରୀମନ୍ଦିର ଆଡମିନିଷ୍ଟ୍ରେସନ ତରଫରୁ ସବୁ ପ୍ରକାର କାର୍ଯ୍ୟକ୍ରମ ଆମେ ହାତକୁ ନେଇଛୁ, ସଠିକ୍ ସମୟରେ ଯେମିତି ସବୁ କାର୍ଯ୍ୟ ହେବ, ସମସ୍ତ ସେବାୟତ ବନ୍ଧୁମାନଙ୍କ ସହିତ ଆମର ସମନ୍ୱୟ ରହିବ, ତାହେଲେ ଏହି ନୀତିକାନ୍ତି ସମୟରେ ହେବ ଏବଂ ମହାପ୍ରଭୁଙ୍କ ଆଶୀର୍ବାଦରୁ ହିଁ ସବୁ କାର୍ଯ୍ୟ ହୋଇଥାଏ। ତେଣୁ ଆମେ ମହାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରୁଛୁ କି ଯାହା ସବୁ ନୀତିକାନ୍ତି ଅଛି ତାହା ଯେମିତି ଆମର

0: ଯାହା ବି ପ୍ରଚେଷ୍ଟା ଅଛି ତାହାକୁ ଯେମିତି ଠିକ ଭାବରେ ପରିଚାଳନା କରାଯାଉ।
1: ତେବେ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ୁଛି, ଏ ବର୍ଷ ମଧ୍ୟ ଆଶା କରାଯାଉଛି ଯେ ଶ୍ରଦ୍ଧାଳୁ ମଧ୍ୟ ଆହୁରି ବଢ଼ିବେ, ଯେ ଶ୍ରଦ୍ଧାଳୁମାନେ ପୁରୀ ଆସିବେ ଏବଂ ପୁରୀରେ ସେମାନେ ରହିବେ, କେଉଁଠି ଖାଇବେ, କିଭଳି ଦର୍ଶନ କରିବେ, କେଉଁଠି ଗାଡ଼ି ରଖିବେ, କିଭଳି ଖାଦ୍ୟ ଖାଇବେ, ଠିକ୍ ସେ ଜଳ ଯୋଗାଣ ସେମାନଙ୍କ ପାଇଁ ହେବ, ଏସବୁ ବ୍ୟବସ୍ଥା କିଭଳି ଭାବରେ।

0: କ୍ରାଉଡ୍ ମ୍ୟାନେଜମେଣ୍ଟ ପାଇଁ ପୋଲିସର ମୁତୟନ କରାହୋଇଛି। ଏଥରକ କେବଳ ଆମର ଷ୍ଟେଟ୍ ପୋଲିସ ନୁହଁ, ଆମର ବିଭିନ୍ନ ବାଟାଲିୟନ୍ସ ତଥା ଆମର ସେଣ୍ଟ୍ରାଲ ଆର୍ମ ପୋଲିସ ଫୋର୍ସ ତଥା ବିଭିନ୍ନ ଫୋର୍ସ ଅଛନ୍ତି, ଯେମିତି ରାପିଡ୍ ଆକ୍ସନ ଫୋର୍ସ ହେଉ, ଏନ୍ଏସ୍ଜି ହେଉ, ସମସ୍ତେ ବିଭିନ୍ନ କାର୍ଯ୍ୟ ପାଇଁ ସେମାନେ ବିଭିନ୍ନ ଜାଗାରେ ତାଙ୍କୁ ମୁତୟନ କରାଯାଇଛି। ଏହା ସହିତ ଆମର କଣ୍ଟ୍ରୋଲ ରୁମ୍ ରହିଛି, ଯେଉଁଠିକି କୌଣସି ବି ଇମ୍ପୋର୍ଟାଣ୍ଟ ଇସ୍ୟୁ ଯେତେବେଳେ ଆସିବ ସେତେବେଳେ ଆମେ କେମିତି ଠିକ୍ ଭାବରେ କମ୍ୟୁନିକେଟ୍ କରିପାରିବା, ଠିକ୍ ଭାବରେ କନ୍ସର୍ଣ୍ଣ ଡିପାର୍ଟମେଣ୍ଟକୁ ଜଣାଇ ପାରିବା, ଏସବୁ ଜିନିଷ ଆମେ ବ୍ୟବସ୍ଥା କରିଛୁ। ସୋ ଦ୍ୟାଟ୍ ଆମର ଶ୍ରଦ୍ଧାଳୁଙ୍କ ନମ୍ବର ଯେତେବେଳେ ବଢ଼ିବ ସେତେବେଳେ ଆମେ ଆମର ବ୍ୟବସ୍ଥାଟିକୁ ସେହି ଅନୁସାରେ ପ୍ଲାନିଂ କରିବା। ଏହା ସହିତ ରେଲୱେ ଡିପାର୍ଟମେଣ୍ଟ, ଏନ୍ଏଚ୍ଏଆଇ ତଥା ଅଲଗା ସବୁ ଟ୍ରାନ୍ସପୋର୍ଟେସନ, କମର୍ସ ଆଣ୍ଡ ଟ୍ରାନ୍ସପୋର୍ଟେସନ ଡିପାର୍ଟମେଣ୍ଟ ସମସ୍ତଙ୍କ ସହିତ ଆମେ ସମନ୍ୱୟ ରଖିଛୁ, ଯେମିତିକି ଆମକୁ ଯେଉଁ ଶ୍ରଦ୍ଧାଳୁମାନେ ଆସୁଛନ୍ତି ତାଙ୍କ ଇନ୍ଫର୍ମେସନ ଆମକୁ ଆଗରୁ ମିଳିବ ଏବଂ ସେହି ହିସାବରେ ଆମେ ଆମର ବ୍ୟବସ୍ଥା କରିବା।
1: ନିଶ୍ଚିତ ଭାବରେ ଯେତେବେଳେ ରୁଣ୍ଡ ହେବେ ଆମର ଶ୍ରଦ୍ଧାଳୁ, ଦୁର୍ଘଟଣା ନ ଘଟିବ ତ କହିହେବନି, ତେବେ ଯଦି କିଛି ହୁଏ ସେଥିପାଇଁ ତତ୍କ୍ଷଣାତ୍ କ'ଣ ବ୍ୟବସ୍ଥା କରିବା ପାଇଁ କ'ଣ କିଛି ବିଶେଷ ବ୍ୟବସ୍ଥା କରାହୋଇଛି?
0: ଦେଖନ୍ତୁ, ଆମର ହାଇୱେ ପାଟ୍ରୋଲ୍ଠୁ ଆରମ୍ଭ କରି ପୁରା ଆମର କମର୍ସ ଆଣ୍ଡ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ତରଫରୁ ବିଭିନ୍ନ ସ୍ଥାନରେ ଆମେ ସବୁ ଆୱେର୍ନେସ୍ କ୍ୟାମ୍ପେନ୍ ବି ଚଲାଇଛୁ, ବିଭିନ୍ନ ଆଡ଼ଭାଇଜରିଜ୍ ଆସୁଛି। ଏଥରକ ଆମର ପାଖାପାଖି 65 ସ୍ଥାନରେ ଆମର ଏଲ୍ଇଡି ସ୍କ୍ରିନ୍ସ ଲାଗୁଛି। ଏଲ୍ଇଡି ସ୍କ୍ରିନ୍ ଗୁଡ଼ିକରେ ଆମେ ଏସବୁ ଆଡ଼ଭାଇଜରିଜ୍ ସବୁ କଣ୍ଟିନ୍ୟୁଅସ୍ଲି ଚଲାଇବା। ତା ଛଡ଼ା ଯେଉଁ ବର୍ଷାର ସମ୍ଭାବନା ରହୁଛି ତା ପାଇଁ ମଧ୍ୟ ଆମେ ବ୍ୟବସ୍ଥା କରିଛୁ। ଫାୟାର ଡିପାର୍ଟମେଣ୍ଟ ସହିତ ମିଶିକି ମ୍ୟୁନିସିପାଲ କର୍ପୋରେସନର ଅଫିସିଆଲ୍ସ ପାଖାପାଖି 33 ସ୍ଥାନ ଆଇଡେଣ୍ଟିଫାଇ କରିଛନ୍ତି, ଯେଉଁଠିକି ୱାଟର ଲଗିଂ ଟାଇପ୍ ସିଚୁଏସନ୍ ହୋଇପାରେ, ସେସବୁ ସ୍ଥାନରେ ହାଇ ପାୱାର ପମ୍ପସ୍ ଲଗା ହେବ। ସୋ ଦ୍ୟାଟ୍ ଆମେ ଜଳ ନିଷ୍କାସନ କରିପାରିବା। ଏବଂ ଏହା ସହିତ ଯଦି ଗ୍ରୀଷ୍ମ ତାପ ବା ଗୁଳୁଗୁଳି ହୁଏ ତା ପାଇଁ ବି ଆମେ ବିଶେଷ ଆମେ ବ୍ୟବସ୍ଥା କରିଛୁ। ସେଠାରେ ଆମର ଯେଉଁ ଫର୍ଷ୍ଟ ଏଡ୍ ସେଣ୍ଟର୍ସ ଆଉ 8 ଯେଉଁ ଟେମ୍ପୋରାରୀ ହସ୍ପିଟାଲ୍ସ ଆମର ହେଉଛି ସେଠାରେ ଡକ୍ଟର୍ସମାନେ ରହିବେ ଏବଂ ଇମିଡିଏଟ୍ଲି ଆମର ଭଲଣ୍ଟିୟର୍ମାନଙ୍କ ସାହାଯ୍ୟରେ ସେମାନେ ତାଙ୍କର ଚିକିତ୍ସା କରିବେ। ସବୁ ଜାଗାରେ ଆମେ ପାନୀୟ ଜଳ ସହିତ ଓଆର୍ଏସ୍ର ବି ବ୍ୟବସ୍ଥା ରଖୁଛୁ, ତେଣୁ କୌଣସି ଜାଗାରେ କିଛି ଅସୁବିଧା ହେଲେ ସାଙ୍ଗେ ସାଙ୍ଗେ ଆମ ଟିମ୍ ଲୋକମାନଙ୍କ ପାଖକୁ ପହଞ୍ଚି ପାରିବେ। ପୋଲିସ ଡିପାର୍ଟମେଣ୍ଟ ତଥା ଫାୟାର ଡିପାର୍ଟମେଣ୍ଟ ତରଫରୁ ମଧ୍ୟ କ୍ରାକ୍ ଟିମ୍ସ ରହୁଛନ୍ତି, ଯେଉଁମାନଙ୍କ ହାତରେ ଅକ୍ସିଜେନ୍ କ୍ୟାନିଷ୍ଟର ରହୁଛି, କାହାକୁ ଯଦି ଅଣନିଶ୍ୱାସୀ ଲାଗୁଛି ବା ହାଲିଆ ଲାଗୁଛି ତାଙ୍କୁ ଇମିଡିଏଟ୍ଲି ଆମେ ଅକ୍ସିଜେନ୍ ଦେଇପାରିବା ଏବଂ ତାଙ୍କୁ ନର୍ମାଲ କଣ୍ଡିସନକୁ ଆଣିପାରିବା। ତ ଏହିସବୁ ବ୍ୟବସ୍ଥା ଆମେ ଆମ ତରଫରୁ ଏଥରକ ବ୍ୟାପକ ଭାବରେ କରିଛୁ।
1: ତେବେ ଭକ୍ତମାନଙ୍କୁ, ଶ୍ରଦ୍ଧାଳୁମାନଙ୍କୁ ସୂଚନା ଦେବା ଏବଂ ଭକ୍ତମାନଙ୍କର କିଛି ସମସ୍ୟା ହେଲେ ସେ ପ୍ରଶାସନ ସହିତ କନେକ୍ଟ ହେବେ, ସେଥିପାଇଁ ଆଗେ ସବୁ ସୂଚନା କେନ୍ଦ୍ର ହେଉଥିଲା, ଏବେ ତ ସୋସିଆଲ ମିଡିଆ ଯୁଗ, ଏଆଇ ଯୁଗ, ସେ ଦୃଷ୍ଟିରୁ ପ୍ରଶାସନ କିଭଳି ଭାବରେ ନିଜକୁ ଏଥର ଅପଡେଟେଡ୍ କରି ରଖିଛି?
0: ଦେଖନ୍ତୁ, ଏଥରକ ସୂଚନାକୁ ଆମେ କେମିତି ପ୍ରସାରିତ କରିବୁ ତାକୁ ଆମେ ସୋସିଆଲ ମିଡିଆ ଉପରେ ଏଥରକ ବହୁତ ଅଧିକା ଧ୍ୟାନ ଦେଇଛୁ। ସୋସିଆଲ ମିଡିଆରେ ଆମର ବେସିକାଲି ସବୁ ଯେଉଁ ଆମର ପ୍ରତ୍ୟେକ ଦିନର ଯାହା ଘଟଣା ରହୁଛି, ପ୍ରତ୍ୟେକ ଦିନର ନୀତି ଯାହା ରହୁଛି, ତା ଛଡ଼ା ଆମର ଯେଉଁ ସବୁ ପ୍ରିପାରେଟରୀ ଆକ୍ଟିଭିଟିସ୍ ରହୁଛି ବିଭିନ୍ନ ଡିପାର୍ଟମେଣ୍ଟର, ସେଗୁଡ଼ାକୁ ସବୁ ଆମେ ଜଣାଉଛୁ। ଏହା ଛଡ଼ା ଆମେ ଅଲଗା ବି କାର୍ଯ୍ୟ କରୁଛୁ, ଯେମିତିକି ଆମର ଆପ୍ ମାଧ୍ୟମରେ ମଧ୍ୟ ଲୋକ କେମିତି ସବୁ ପ୍ରକାର ଖବର ପାଇପାରିବେ, ତାଙ୍କ ନିୟରେଷ୍ଟ ଏରିଆରେ କେମିତି ସେମାନେ ହେଲ୍ଥ ଫ୍ୟାସିଲିଟି ହେଉ କିମ୍ବା ପୋଲିସ ଏଡ୍ ପୋଷ୍ଟ ହେଉ କିମ୍ବା ଟଏଲେଟ୍ର ଫ୍ୟାସିଲିଟି ହେଉ, ତା ବିଷୟରେ ନଲେଜ୍ ପାଇପାରିବେ। ଏହା ଆପ୍ ମଧ୍ୟ ଏଥରକ ଆମେ ପ୍ରଶାସନ ତରଫରୁ ପ୍ରିପେୟାର କରୁଛୁ। କ୍ୟୁଆର୍ କୋଡ୍ ବେସ୍ଡ ସିଷ୍ଟମ ମଧ୍ୟ କରାହୋଇଛି, ଯେଉଁଠିକି ଇଜିଲି ଜଣେ କ୍ୟୁଆର୍ କୋଡ୍ ସ୍କାନ୍ କରିକି ସାଙ୍ଗେ ସାଙ୍ଗେ ନିଜ ମୋବାଇଲ୍ ଫୋନ୍ରେ ସବୁ ଡିଟେଲ ଡାଟା ସେ ପାଇପାରିବେ। ତାହା ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ ମୋଡ୍ ବହୁତ ଅଛି। ମାସ୍ ମେସେଜିଂର ବ୍ୟବସ୍ଥା ରହିଛି ଏସ୍ଆର୍ସିଙ୍କ ଅଫିସ୍ ତରଫରୁ, ଯେଉଁଠିକି ଆମେ ସମସ୍ତ ପ୍ରକାର ଆଡ଼ଭାଇଜରି ଆମେ ଦେଇପାରିବା। ପ୍ଲସ୍ ଯେମିତି ମୁଁ କହିଲି, ଆମର ଯେଉଁ ଟିଭି ସ୍କ୍ରିନ୍ସ ଚାରିଆଡ଼େ ଲାଗୁଛି ତା ମାଧ୍ୟମରେ ମଧ୍ୟ ଆମେ ବହୁତ କିଛି ଇନ୍ଫର୍ମେସନ୍ ଡିସେମିନେସନ୍ କରିପାରିବା। ଏହା ସହିତ ଆମର ପ୍ରିଣ୍ଟ ମିଡିଆ ଆଉ ଆମର ଡିଜିଟାଲ ମିଡିଆର ଯେଉଁ ସବୁ ଅଛନ୍ତି ଡିଗ୍ନିଟ୍ରିସ୍, ତାଙ୍କ ଥ୍ରୁରେ ମଧ୍ୟ ଆମେ ବିଭିନ୍ନ ଇନ୍ଫର୍ମେସନ୍ ସମୟ ସମୟରେ ଆମେ ପ୍ରସାରଣ କରୁଛୁ।
1: ତେବେ ବର୍ତ୍ତମାନ କଥା ଆସୁଛି ଯେ ରଥଯାତ୍ରାରେ ଏତେ ଗୁଡ଼ିଏ ଲୋକ ରୁଣ୍ଡ ହେବେ, ସ୍ୱଚ୍ଛତା ମେଣ୍ଟେନ୍ କରାଯିବା, ସମୁଦ୍ରକୂଳ ହେଉ, ବଡ଼ଦାଣ୍ଡ ହେଉ, ସାଇ ଗଳିକନ୍ଦି ହେଉ, ସେଥିପାଇଁ କିଛି ବିଶେଷ ବ୍ୟବସ୍ଥା କରାଯାଇଛି?
0: ଦେଖନ୍ତୁ, ସାନିଟେସନ୍ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଟପିକ୍ ଏବଂ ସ୍ୱଚ୍ଛତା ରକ୍ଷା କରିବାକୁ ଯାଇ ଆମେ ଏଥରକ ପୁରୀ ମ୍ୟୁନିସିପାଲ କର୍ପୋରେସନ ତରଫରୁ ବ୍ୟାପକ ବ୍ୟବସ୍ଥା କରିଛୁ। ଆମର ମୋର ଦେନ୍ 1000 ଆମର ସମସ୍ତେ ସାନିଟେସନ ୱାର୍କର୍ସ ଏଥରକ ନିୟୋଜିତ ହୋଇଛନ୍ତି। ତା ସହିତ ମେକାନିକାଲ ଭେହିକଲ୍ସ ରହୁଛି, ଯେଉଁଗୁଡ଼ାକି ରୋଡ୍ ଉପରେ ଥିବା କୌଣସି ସିଏନ୍ଡି ୱେଷ୍ଟ, ଯେଉଁଟାକି ରହୁଛି କନଷ୍ଟ୍ରକ୍ସନ୍ ଆଣ୍ଡ ଡେମୋଲିସନ୍ ୱେଷ୍ଟ, ତାକୁ ମଧ୍ୟ ଆମେ କ୍ଲିୟର କରୁଛୁ। ବିଭିନ୍ନ ଜାଗାରେ ଡ୍ରେନ୍ ଡିସିଲ୍ଟେସନ୍ ଚାଲୁଛି, ଏଥରକ 2 ଲେଖା ଡ୍ରେନ୍ ଡିସିଲ୍

0: ଫିଲ୍ଟ୍ରେସନ୍ ହୋଇଛି। ତା ସହିତ ସମୁଦ୍ର କୂଳରେ ବି ଆମର ସ୍ପେସିଫିକ୍ ଟିମ୍ସ ଅଛନ୍ତି, ଯେଉଁମାନେ କି ଦିନକୁ ଦୁଇଥର ତିନିଥର ଲେଖା ସେ ଅଞ୍ଚଳକୁ ସଫା କରୁଛନ୍ତି। ତଥା ଆମର ବଡ଼ଦାଣ୍ଡରେ ଯେମିତି କୌଣସି ଜାଗାରେ କେଉଁଠି ବି କିଛି ଆବର୍ଜନା ନ ରହୁ, ତା ପାଇଁ ମଧ୍ୟ ଆମର ବିଭିନ୍ନ ଟିମ୍ସ ଅଛନ୍ତି। ଯେଉଁ ଷ୍ଟ୍ରେ କ୍ୟାଟେଲ୍ ରହୁଛନ୍ତି ତାଙ୍କ ପାଇଁ ମଧ୍ୟ ଆମର ଷ୍ଟ୍ରେ କ୍ୟାଟେଲ୍ ଟିମ୍ ବି ଅଛନ୍ତି। ସେମାନେ ଗାଈ ଗୋରୁଙ୍କୁ ନେଇକି ଯେଉଁ ଆମର କାଉ ସେଡ୍ ହୋଇଛି ସେଠାରେ ରଖୁଛନ୍ତି, ତାଙ୍କ ଖାଇବା ପିଇବା ସବୁ କଥା ସେ ବୁଝୁଛନ୍ତି। ତ ମୋଟାମୋଟି ଆମର କର୍ପୋରେସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ସାନିଟେସନ ମେଣ୍ଟେନ।
1: ଏବେ ଆସିଲା ଯଦି ଗୁଣ୍ଡିଚା ମନ୍ଦିରରେ ଯେତେବେଳେ ପ୍ରଭୁ ପହଞ୍ଚିବେ, ସେଠି ସମସ୍ତଙ୍କର ଇଚ୍ଛା ଥାଏ ଯେ କେମିତି ଆଡ଼ପ ମଣ୍ଡପରେ ଟିକେ ଦର୍ଶନ କରିବା। ସାଧାରଣ ଲୋକଟିଏ ଯାଇ ଦର୍ଶନ କରିବ ସେଇଟା ତ ଉପାୟ ଯାହା ଆପଣ କରିଛନ୍ତି, କିନ୍ତୁ ବେଳେବେଳେ ବୃଦ୍ଧ ହୁଅନ୍ତୁ, ମହିଳା ହୁଅନ୍ତୁ, ଶିଶୁ ହୁଅନ୍ତୁ, ଦିବ୍ୟାଙ୍ଗ ହୁଅନ୍ତୁ, ଏମାନଙ୍କ ପାଇଁ କିଛି ବିଶେଷ ବ୍ୟବସ୍ଥା ଏଥର କରାହେଇଛି କି?
0: ନିଶ୍ଚିତ ଭାବରେ ଆମର ଡିଏସ୍ଏସ୍ଙ୍କ ଅଫିସ ତରଫରୁ ଆମର ଯେଉଁମାନେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁ ଅଛନ୍ତି ବା ଛୋଟ ପିଲା ଅଛନ୍ତି ବା ସିନିୟର ସିଟିଜେନ୍ସ ଅଛନ୍ତି, ସମସ୍ତଙ୍କ ପାଇଁ ଆମେ ଏଥରକ ବିଶେଷ ବ୍ୟବସ୍ଥା କରିଛୁ। ସେମାନେ ଆସିବେ, ତାଙ୍କର ଚେକଅପ୍ ହେବ, ଚେକଅପ୍ ସହିତ ସେମାନେ କେମିତି ଭିତରେ ଯାଇକି ଶୃଙ୍ଖଳାର ସହିତ ଦର୍ଶନ କରିବେ ତା ପାଇଁ ଆମର ଏଣ୍ଟାୟାର ଟିମ୍ ଏବଂ ଏନ୍ଜିଓସ୍ ଆଣ୍ଡ ଭଲେଣ୍ଟିୟର ସମସ୍ତେ ଅଛନ୍ତି। ତ ଏସବୁ ଜିନିଷକୁ ଆମେ ଆଖି ଆଗରେ ରଖି ଏଥରକ ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ଏହାର ବ୍ୟବସ୍ଥା କରିଛୁ।
1: କୁହାଯାଏ ଯେ ଜିଲ୍ଲା ପ୍ରଶାସନ ବା ସରକାର ଯେତିକି ତତ୍ପର ହୁଅନ୍ତି ରଥଯାତ୍ରାରେ, ଏତେ ବଡ଼ 10 ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କର ସମାଗମ ହେବ, ତେବେ ତା ସହିତ ଏନ୍ଜିଓ ଏବଂ ସାଧାରଣ ଜନତା, ପୁରୀବାସୀ ଏ ସମସ୍ତଙ୍କର ମଧ୍ୟ ସମାନ ରୂପେ ଅବଦାନ ଥାଏ, ସେମାନଙ୍କର କିଭଳି ଭାବରେ ଆପଣ ସହଯୋଗ ଲୋଡ଼ିଛନ୍ତି?
0: ନିଶ୍ଚିତ ଭାବରେ ମୁଁ ତ ବହୁତ ବହୁତ ଧନ୍ୟବାଦ ଦେବି ପୁରୀବାସୀଙ୍କୁ, ସେମାନେ ପ୍ରତ୍ୟେକଟି ଷ୍ଟେଜ୍ରେ ଆମ ସହିତ କୋପରେଟ୍ କରିଛନ୍ତି, ସମସ୍ତ ଜାଗାରେ କେମିତି ନୂଆ ନୂଆ ସଜେସନ୍ସ ମଧ୍ୟ ଦେଇଛନ୍ତି, କେମିତି ଆମେ ଆଡମିନିଷ୍ଟ୍ରେସନକୁ ଆହୁରି ଲୋକାଭିମୁଖୀ କରିପାରିବା, ଟ୍ରାଫିକ୍ ମ୍ୟାନେଜମେଣ୍ଟ କେମିତି ଠିକ୍ସେ କରିପାରିବା। ତା ଛଡ଼ା ପ୍ରତ୍ୟେକ ଆଡଭାଇଜରିକୁ ସେମାନେ ସବୁ ସମୟରେ ମାନି ଚାଲିଛନ୍ତି ଏବଂ ଆଗକୁ ମଧ୍ୟ ମୁଁ ଆଶା କରେ, ଆଉ ସମସ୍ତଙ୍କୁ ମୋର ଅନୁରୋଧ ମଧ୍ୟ ରହିବ କି ରଥଯାତ୍ରା ସମୟରେ ସମସ୍ତେ କୋପରେଟ୍ କରିବେ।
1: ଜଗନ୍ନାଥଙ୍କର କୃପାରୁ ଏଥର ରଥଯାତ୍ରା ଭଲରେ ହେଉ ଆମେ ତ ନିଶ୍ଚୟ କାମନା କରିବା। ତେବେ ଯାଉ ଯାଉ ଆପଣ ଶ୍ରୋତା ବନ୍ଧୁମାନଙ୍କୁ କ'ଣ ଶେଷ ମେସେଜ ଦେବେ ଏଥର ରଥଯାତ୍ରାକୁ ଆଖି ଆଗରେ ରଖି?
0: ଦେଖନ୍ତୁ, ଏହା ହେଉଛି ଏକ ମହାନ ପର୍ବ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ଘୋଷଯାତ୍ରା। ଏଠାରେ ସମସ୍ତଙ୍କୁ ମୁଁ ଅନୁରୋଧ କରିବି ଯେ ଆପଣମାନେ ଶୃଙ୍ଖଳିତ ଭାବରେ ସମନ୍ୱୟ ରକ୍ଷା କରି ଆସନ୍ତୁ ଏବଂ ଆମର ଯାହା ସବୁ ଆଡଭାଇଜରିଜ୍ ଅଛି, ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ, ପୁଲିସ ଆଡମିନିଷ୍ଟ୍ରେସନ, ହେଲ୍ଥ ଡିପାର୍ଟମେଣ୍ଟ, ସମସ୍ତଙ୍କର ଏସବୁ ଆଡଭାଇଜରିଜ୍କୁ ମାନିକି ଆସନ୍ତୁ ଏବଂ ନିଶ୍ଚିତ ଭାବରେ ଏହି ରଥଯାତ୍ରା 2026ରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇକି ଯାଆନ୍ତୁ।
1: ଧନ୍ୟବାଦ ସାର୍, ଆପଣଙ୍କ ବ୍ୟସ୍ତତା ମଧ୍ୟରୁ ସମୟ ଦେଇ ଆକାଶବାଣୀ ମାଧ୍ୟମରେ ଶ୍ରୋତାମାନଙ୍କୁ ଏହି ମୂଲ୍ୟବାନ ସୂଚନା ଦେଇଥିବାରୁ ଆମେ ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ। ମହାପ୍ରଭୁଙ୍କ କୃପାରୁ ଚଳିତ ବର୍ଷର ରଥଯାତ୍ରା ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ସଫଳ ହେଉ, ଏହା ହିଁ ଆମର ପ୍ରାର୍ଥନା।
2: ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶୁଣିଲେ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହିତ ଆଲୋଚନା। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ଧାରାବାହିକ ତୁଳସୀ ରାମାୟଣର 81ତମ ଭାଗ। ସମ୍ପାଦନା ରାଜୀବ ଲୋଚନ ଆଚାର୍ଯ୍ୟ।

ବାରମ୍ବାର ଅନୁନୟ ବିନୟ ହେଲେ ହେଁ ପର୍ଶୁରାମଙ୍କ କ୍ରୋଧ ଶାନ୍ତ ହେଉନଥାଏ। ତଥାପି ପୁଣି ପୁଣି ଅନୁନୟ ହୋଇ ଶ୍ରୀରାମ କହୁଛନ୍ତି, ଦେବ, ଆପଣଙ୍କ ସମ୍ମୁଖରେ ମୁଁ ମଥାନତ କରୁଛି, କୁଠାର ପ୍ରହାର କରନ୍ତୁ। ଲକ୍ଷ୍ମଣ ଆପଣଙ୍କ ନାମ ସିନା ଶୁଣିଥିଲା, ହେଲେ ଆପଣଙ୍କୁ କେବେ ଦେଖିନଥିଲା। ବଂଶଦୋଷରୁ ଦୁଇ ପଦ କହିଥିବାରୁ ତାକୁ କ୍ଷମା କରନ୍ତୁ ପ୍ରଭୁ। ଆପଣ ଯଦି ତାପସ ବେଶରେ ଆସିଥାନ୍ତେ, ସେ ତ ଆପଣଙ୍କର ପଦରଜ ନେଇ ମଥାରେ ଦେଇଥାନ୍ତା। ଆପଣଙ୍କ କହିବାନୁସାରେ ବିପ୍ର ବୋଲି ଯେବେ ମୁଁ ଆପଣଙ୍କୁ ହେୟ ମନେ କରୁଛି, ତେବେ କିଏ ବୀର ଅଛି ଯାହାକୁ ମୁଁ ଏତେ ଭୟ କରୁଛି।

ଶୁଣୁଥିଲେ ଧାରାବାହିକ ତୁଳସୀ ରାମାୟଣର 81ତମ ଭାଗ, ସମ୍ପାଦନା ରାଜୀବ ଲୋଚନ ଆଚାର୍ଯ୍ୟ। ଏଥର ଶୁଣିବା ହିନ୍ଦୀ ଭକ୍ତିଗୀତଟିଏ, ପୁରାତନ ରଚନାରୁ କଣ୍ଠଦାନ କରିଛନ୍ତି ଚିତ୍ରା ସିଂହ।

ଶୁଣୁଥିଲେ ହିନ୍ଦୀ ଭକ୍ତି ଗୀତ, ମୀରାବାଈଙ୍କ ରଚନାରୁ କଣ୍ଠଦାନ କରିଥିଲେ ଚିତ୍ରା ସିଂ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଞ୍ଚଳିକ ଗୀତ। ପ୍ରଥମେ କଣ୍ଠଶିଳ୍ପୀ କ୍ରିଷ୍ଣ ପଟେଲ, ଗୀତ ରଚନା ହରିହର ପୋଡ଼।

କାର୍ଯ୍ୟକ୍ରମ ଶେଷରେ ମୁରଲୀଧର ବେହେରାଙ୍କ ରଚନା କଣ୍ଠଦାନ କରିଛନ୍ତି ପ୍ରବାସିନୀ ରଥ।

ଶୁଣୁଥିଲେ ଆଞ୍ଚଳିକ ଗୀତ। କଣ୍ଠଶିଳ୍ପୀମାନେ ଥିଲେ କ୍ରିଷ୍ଣ ପଟେଲ, ଶ୍ରୀକାନ୍ତ ମୋହନ ବାରିକ ଏବଂ ପ୍ରଭାସିନୀ ରଥ। ସମୟ ବର୍ତ୍ତମାନ ରାତି 8:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ସନ୍ଧ୍ୟା, ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି ସମୟ ପରେ।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 MHz ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIRF ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ରାତି 10:00। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ଚିହ୍ନ ଅଚିହ୍ନ କଥାଚିତ୍ରରେ କଣ୍ଠଦାନ କରିଛନ୍ତି ସ୍ୱାଗତିକ ରଥ ଏବଂ ତାନସେନ ସିଂ। ଗୀତ ରଚନା ସୁରେନ୍ଦ୍ର ବିଦ୍ୟାଧର, ସଙ୍ଗୀତ ବାସୁଦେବ ରଥ।

ଗୀତ ରଚନା ସଂଗ୍ରାମ ମହାନ୍ତି, ସଙ୍ଗୀତ ସରୋଜ ପଟ୍ଟନାୟକ, କଣ୍ଠଶିଳ୍ପୀ ଆରତୀ ମୁଖାର୍ଜୀ ଏବଂ ହରିହରନ୍, କଥାଚିତ୍ର ଅଭିଳାଷ।

କାର୍ଯ୍ୟକ୍ରମ ଶେଷରେ ନୀଳମାଧବ କଥାଚିତ୍ରରେ କଣ୍ଠଦାନ କରିଛନ୍ତି ନିର୍ମଳା ମିଶ୍ର। ଗୀତ ରଚନା ପୂର୍ଣ୍ଣ ମଲ୍ଲିକ, ସଙ୍ଗୀତ ନିର୍ମଳ କୁମାର।

ଶୁଣୁଥିଲେ ଓଡ଼ିଆ କଥାଚିତ୍ରର ଗୀତ। ଆଜି କାର୍ଯ୍ୟକ୍ରମରେ କଥାଚିତ୍ର ଗୁଡ଼ିକ ଥିଲା ଚିହ୍ନା ଅଚିହ୍ନା, କାବେରୀ, ଆରତୀ, ଅନୁରାଗ, ଅଭିଳାଷ ଏବଂ ନୀଳମାଧବ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ କିବୋର୍ଡ଼ ବାଦନ ଶିଳ୍ପୀ ଅଭିଜିତ ବହଙ୍କର।